ଆକାଶବାଣୀ ବ୍ରହ୍ମପୁର ଆଜି ବୁଧବାର 1948 ଶକାବ୍ଦ ଜ୍ୟେଷ୍ଠ 6 ଦିନ 2026 ମସିହା ମେ ମାସର 27 ତାରିଖ ସମୟ ଷ୍ଟୁଡିଓ ଘଡ଼ିରେ ସକାଳ 5:58। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ସରଳ ସ୍ୱଭାବ ଦୁର୍ବଳତାର ପରିଚୟ ହୋଇନଥାଏ, ବରଂ ଏହା ବାସ୍ତବରେ ବ୍ୟକ୍ତିର ସଂସ୍କାରର ଫଳ। ଆସନ୍ତୁ ଶ୍ରୋତାବନ୍ଧୁ, ଆଜି ଏହି ଭାବନା ସହିତ ଆରମ୍ଭ କରିବା ଆଜିର ସକାଳ।

ତୁମେ ତ ଅଲ୍ଲା, ତୁମେ ତ ଯୀଶୁ, ସମସ୍ତ ଧର୍ମର ସାର, ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇ ଭରିଦିଅ ଏହି ସଂସାର। ଶ୍ରୋତାବନ୍ଧୁ, ଆସନ୍ତୁ ଏଥର ଶୁଣିବା ରଘୁନାଥ ରାଉତଙ୍କ ରଚନାରୁ। କଣ୍ଠଦାନ କରିଛନ୍ତି ତୃପ୍ତି ଦାସ।

ହରି ଭରିଦେ ମୋ ଜୀବନକୁ ଭକ୍ତି ଓ ପ୍ରେମର ରଙ୍ଗରେ। ତୁମ ନାମ ସ୍ମରଣିଲେ ତୁମ ନାମ ହେଉଛି ଏ ମନର ଶାନ୍ତିର ସାଙ୍ଗ। ଶୁଣନ୍ତୁ କାଳିଚରଣ ପଟ୍ଟନାୟକଙ୍କ ରଚନାରୁ ଗୀତଟି, କଣ୍ଠଦାନ କରିଛନ୍ତି ସିଦ୍ଧାର୍ଥ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଥିଲି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ଆକାଶବାଣୀ ବ୍ରହ୍ମପୁର। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ।

ହରିମ୍ ଭଜେତ୍, ଅର୍ଥାତ୍ ନିଜର ଶହେ କାମ ଫିଙ୍ଗି ଦେଇ ଯେଉଁ ସମୟରେ ଖାଇବା ସମୟ ତାକୁ ମାନିବା ଉଚିତ, ଅର୍ଥାତ୍ ଖାଦ୍ୟପେୟର ନିୟମାନୁବର୍ତ୍ତିତା ହେବା। କୌଣସି ଦିନ ଯଦି ବିଶେଷ କାରଣ ହେତୁ ବିଳମ୍ବ ହୋଇଗଲା ତାହା ଚଳନୀୟ, କିନ୍ତୁ ଅତ୍ୟଧିକ ଅସମୟରେ ଖାଇବା ପିଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ନାନା ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିଥାଏ। ତେଣୁ ସମୟାନୁବର୍ତ୍ତିତା ହେଲେ ଶରୀରର ରୋଗର ମାତ୍ରା ନିଶ୍ଚୟ କମିଯାଏ। ଦ୍ୱିତୀୟରେ କୁହାଯାଉଛି, ହଜାର କାମ ଫିଙ୍ଗି ଦେଇ ଗାଧୋଇବା କାମ ସାରିଦେବାଟା ଉଚିତ। ଯଦି ଦେହ ଅସୁସ୍ଥ ଅଛି ବା ଡାକ୍ତର ନିଷେଧ କରିଛନ୍ତି ତାହେଲେ ନଗାଧୋଇଲେ ଚଳିବ। ତେବେ ଆମ ଶାସ୍ତ୍ରରେ ଗାଧୋଇବାର ନାନା ପ୍ରକାର ବିଧି ଅଛି। ଗାଈ ବାଛୁରୀ ବଳଦେମାନଙ୍କର ଖୁରା ବାଜି ଯେଉଁ ଧୂଳି ଉଡ଼ିଯାଏ ତାହା ଯଦି ଅଙ୍ଗରେ ପଡ଼େ ତାହା ମଧ୍ୟ ସ୍ନାନ, ଏହାକୁ ଗୌରଜପତନ ସ୍ନାନ କୁହାଯାଏ। ଦ୍ୱିତୀୟରେ ଯଜ୍ଞକୁଣ୍ଡର ଭସ୍ମ ବା ବିଭୂତି ମୁଣ୍ଡରେ ବା ଦେହରେ ସାମାନ୍ୟ ବଳି ହୋଇଗଲେ ତାହାକୁ ବାୟବୀୟ ବା ଭସ୍ମ ସ୍ନାନ ବୋଲି କୁହାଯାଏ। ତଦ୍ୱାରା ଅଙ୍ଗ ପବିତ୍ର ହୁଏ। ମୁଣ୍ଡ ବୁଡ଼ାଇ ନଦୀରେ ଝରଣାରେ ବା ପୋଖରୀରେ ସ୍ନାନ କଲେ ତାକୁ ନିମଜ୍ଜମାନ ସ୍ନାନ କୁହାଯାଏ। ଯେଉଁମାନଙ୍କୁ ଥଣ୍ଡା କାଶ ସର୍ଦ୍ଦି ଥାଏ ସେମାନେ କେବଳ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ହାତରୁ କହୁଣୀ ପର୍ଯ୍ୟନ୍ତ ଧୋଇଦେଲେ ତାହା ମଧ୍ୟ ସ୍ନାନକୁ ବୁଝାଏ, ତାହାକୁ କାପିଲ ସ୍ନାନ କୁହାଯାଏ। ଶେଷରେ ପ୍ରଭୁଙ୍କର ନାମ ଉଚ୍ଚାରଣ କରି କେତେ ବିନ୍ଦୁ ଜଳ ମୁଣ୍ଡରେ ବା ଦେହରେ ସିଞ୍ଚନ କଲେ ତାକୁ ମନ୍ତ୍ର ସ୍ନାନ କୁହାଯାଏ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି, କୌଣସି ଖାଦ୍ୟ ବସ୍ତୁକୁ ଗାଧୋଇ ସାରି ଖାଇଲେ ତାର ଉପକାରିତା ନଗାଧୋଇ ଖାଇବା ଠାରୁ ଅଧିକ ବଢ଼ିଯାଏ। ଗୋଟିଏ ଉଦାହରଣ ରାମାୟଣରେ ବର୍ଣ୍ଣିତ ହେଇଛି। ରାମ ପିତା ଦଶରଥ ମା କୈକେୟୀଙ୍କ ଠାରୁ ବିଦାୟ ନେଇ ବଣକୁ ଯିବା ଅବସ୍ଥାରେ ମା କୌଶଲ୍ୟାଙ୍କ ସହିତ ଭେଟ ହେଲା। ମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ରାମ ପ୍ରଣାମ କଲେ। ସ୍ନେହମୟୀ ମା ଶିଶୁ ଅବସ୍ଥାରେ ରାମଙ୍କ ମୁହଁରେ ଯେଭଳି ଚୁମ୍ବନ ଦେଉଥିଲେ ସେଭଳି ଚୁମ୍ବନ ଦେଇ କୋଳରେ ବସାଇଲେ। 27 ବର୍ଷରେ ରାମଙ୍କର ବନବାସ ହୋଇଥିଲା ବାଲ୍ମୀକି ରାମାୟଣ ଅନୁସାରେ। 27 ବର୍ଷର ପୁଅକୁ କୋଳରେ ବସାଇ ଦାଣ୍ଡରେ ସମସ୍ତେ ଦେଖୁଥିଲା ବେଳେ ମୁହଁରେ ଅସୁମାରି ଚୁମ୍ବନ ଦେବାର ଦୃଶ୍ୟ ଆଜିର ଦିନରେ ପ୍ରାୟ ବିରଳ। ଏଥିରୁ ସୂଚିତ ହୁଏ କେତେ ନିବିଡ଼ ଓ ପବିତ୍ର ସେହି ବାତ୍ସଲ୍ୟ ସ୍ନେହ, ଆଧୁନିକ ସମାଜରେ ଆଜି ତାହା ଦୁର୍ଲଭ। ମା ଦେଖିଲେ ରାମ ଗାଧୋଇ ନାହାନ୍ତି। ମା ପଚାରିଲେ, ଆରେ ସମୟ ଏତେ ବେଶୀ ହେଲାଣି, ତୁମେ ଗାଧୋଇ ନା କାହିଁକି? ଶୀଘ୍ର ଯାଅ, ଗାଧୋଇବା କାମ ସାରିନିଅ, ଆମ ଘରେ ଯାହା ଅଛି ଯେଉଁଥିରେ ତୁମର ରୁଚି ତାହା ଖାଇନିଅ। ଏଥିରୁ ସୂଚିତ ହୁଏ ମା ପୁଅକୁ ସ୍ନେହ କରିବା ସହିତ ଅନୁଶାସନବଦ୍ଧ କରିଥାନ୍ତି। ଗାଧୋଇ ସାରି ଖାଇଲେ ଖାଦ୍ୟର ଉପକାରିତା ବଢ଼ିଯାଏ। ବେଗି ଯାଉ ପୁନିତାତନ ହାଉ ଯୋ ମନ ଭାବ ମଧୁର କଛୁ ଖାଉ, ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀ ଏହାର ବର୍ଣ୍ଣନା ଦେଇଛନ୍ତି। ତୃତୀୟରେ ଉପଦେଶ ଦିଆଯାଇଛି, ନିଜର ଲକ୍ଷ୍ୟ କାମ ଛାଡ଼ିଦେଇ ପରୋପକାର କରିବା ବିଧେୟ। ଉପଦେଶ ଦ୍ୱାରା ହେଉ ବା ଅର୍ଥ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ଯେନ କେନ ଉପାରଣ, ଅନ୍ୟର ଉପକାର କରିବା ଉଚିତ। ପରୋପକାର ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଯେତେବେଳେ ରାମ ବନକୁ ବାହାରିଲେ କୌଶଲ୍ୟା ମାତା କହିଲେ, ତୁମେ କିଏ ମୁଁ ଜାଣିଛି, ଏନ୍ତୁଡ଼ିଶାଳର ତୁମର 4 ହାତ 4 ଆୟୁଧ, କଣ୍ଠରେ ବନମାଳ, କଟିରେ ପୀତବସନ, କୁଞ୍ଚିତ କେଶ, ଉଇ ଆସୁଥିବା ମେଘଠାରୁ ଉଜ୍ଜଳ ନୀଳବର୍ଣ୍ଣ, ଏପରି ଭାବରେ ମୁଁ ତୁମକୁ ଦେଖିଥିଲି। ମୋର ଅନୁରୋଧରେ ତୁମେ ତୁରନ୍ତ ଛୋଟ ଶିଶୁଟି ହେଇଥିଲ, ଅତେ ତୁମେ ପ୍ରଥମେ ମାଧବ ତାପରେ ମାନବ, ବୈକୁଣ୍ଠର ତୁମେ ସେଇ ପ୍ରଭୁ ନାରାୟଣ, ବୈକୁଣ୍ଠରେ କେତେ ସୁଖ ଆନନ୍ଦ ଭୋଗ ବିଳାସରେ ତୁମେ ଥିଲ, ମା ଲକ୍ଷ୍ମୀଙ୍କ କଅଁଳିଆ ହାତରୁ ସେବା ପାଉଥିଲ, ଘଷାମୁଡ଼ା ଖାଉଥିଲ, ଇଏ ସବୁକୁ ତ୍ୟାଗ କରି କାହିଁକି ଅଯୋଧ୍ୟାକୁ ବା ଆମ ଘରକୁ ଆସିଲ? ରାମ କହିଲେ, ମା ସୁଖର ମାତ୍ରା ବା ଆନନ୍ଦର ମାତ୍ରା କେତେ ତାହା ଜାଣିବା ପାଇଁ ମୁଁ ଆସିଛି। ବୈକୁଣ୍ଠର ଭୋଗ ବିଳାସ ଲକ୍ଷ୍ମୀଙ୍କର କୋମଳ ହାତର ପାଦ ସେବା ର ଆନନ୍ଦ ବେଶୀ ନା ଦୁଃଖୀ କଷ୍ଟ ନିବାରଣ କରି ପରର ଉପକାର କରିପାରିଲେ ସେଥିରେ ଆନନ୍ଦ ବେଶୀ। ବରା ପିଆଜି ଖାଉଥିବା ଲୋକ ଯେଉଁ ଆନନ୍ଦ ପାଏ, ଯଦି କେତେବେଳେ ସନ୍ଦେଶ ରସଗୋଲା ଇତ୍ୟାଦି ଖାଏ, ତାର ଆନନ୍ଦର ମାତ୍ରା ପ୍ରାୟ ବେଶୀ ହେଇଥାଏ। ସୁତରାଂ ଏହି ସ୍ୱାଦକୁ ଚାଖିବା ପାଇଁ ମୁଁ ଆସିଛି। ଶେଷରେ କୁହାଯାଇଛି, କୋଟିଏ କାମ ଛାଡ଼ିଦେଇ ନିଜର ଇଷ୍ଟ ବା ପ୍ରଭୁଙ୍କୁ ଭଜନ ସ୍ମରଣ କରିବ, ନିଜର କଲ୍ୟାଣ ନିମନ୍ତେ ଇହଲୋକ ଓ ପରଲୋକ ପାଇଁ ସର୍ବଦା ବିଭୁ ସ୍ମରଣ କରିବା ବିଧେୟ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଘନଶ୍ୟାମ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ଭରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି, କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେହି ପଦ୍ମନାଭ। ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରି ଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗୁରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତହିଁରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୋଇ ସୃଷ୍ଟି ପ୍ରକ୍ରିୟା ହୋଇଥାଏ। ଅଚେତନ ଜୀବ ମଧ୍ୟରେ ଭଗବାନ ଚେତନା ଦିଅନ୍ତି। ସହସ୍ରଶିର ପୁରୁଷ ଜନ୍ମ ନିଅନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। 2 ପଟାଳି ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳି ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର

0: ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୁଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡାକ୍ଲୋପ୍ରିଡ୍, 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୁଡ଼ାଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫପ୍ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା।

ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:30 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 7:25ରେ ଶୁଣିପାରିବେ ପୁରାତନ ରଚନାରୁ ଗୀତଟି ଛାନ୍ଦ ଚମ୍ପୁ ପୁରାତନୀ କାର୍ଯ୍ୟକ୍ରମରେ। ପରେ ପରେ ରହିଛି ରାଗମଞ୍ଜରୀ କାର୍ଯ୍ୟକ୍ରମ, ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ସକାଳ 8:30ରେ 8:45ରେ ଶୁଣିପାରିବେ।

ସମ୍ପର୍କୀୟ ସୂଚନା। ସକାଳ 7:25 ଶୁଣିପାରିବେ ପୁରାତନ ରଚନାରୁ ଗୀତଟି ଛାନ୍ଦ ଚମ୍ପୁ ପୁରାତନୀ କାର୍ଯ୍ୟକ୍ରମରେ। ପରେ ପରେ ରହିଛି ରାଗମଞ୍ଜରୀ କାର୍ଯ୍ୟକ୍ରମ, ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ସକାଳ 8:30 ରେ 8:45 ଶୁଣିପାରିବେ

ପ୍ରହଲ୍ଲାଦ ନାଟକର ଚଉଦତମ ଭାଗ ଶୁଣିପାରିବେ। ଶ୍ରୀରାମଚରିତ ମାନସର 44ତମ ଭାଗ ଆଜି ସନ୍ଧ୍ୟା 6:15 ସାତରେ ଏବଂ ରାତି 8:15 ପ୍ରଚାର କରିବୁ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। 7:30 ରହିଛି କୃଷି ସଂସାର କାର୍ଯ୍ୟକ୍ରମ, ପରେ ପରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ଶୁଣିପାରିବେ ଓଡ଼ିଆ ଆଧୁନିକ ଗୀତ ରାତି 8:30 ଏବଂ ଶେଷରେ ରାତି 10:00 ରହିଛି ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତର ପୁନଃ ପ୍ରସାରଣ। ଶ୍ରୋତାବନ୍ଧୁ, ଏଇଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ପରବର୍ତ୍ତୀ ପ୍ରସାରଣରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ, ପରେ ପରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଏହି ବିଜ୍ଞାପନ ବିରତି ପରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷାପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସ

0: ଠିକ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ। ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡ଼ୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସହିକି ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି। ଗର୍ଭବତୀ ମାମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ, ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା, ପୋତି, ପାଣି ଜମିବାକୁ ନଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ ସଡ଼େଇ, ପ୍ଲାଷ୍ଟିକ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶା ବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମସିହା ମଇ 26 ତାରିଖ ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ

ହାସଲ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ଗତକାଲି ରାଷ୍ଟ୍ରପତି ଆର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶ ଓ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ରେଳବାଇ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଗମନାଗମନକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ। 1200 କିଲୋୱାଟ୍ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ

1200 କିଲୋୱାଟ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ

0: ସମ୍ପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ କାନାଡ଼ା ଅର୍ଥନୈତିକ ଭାଗିଦାରୀର ପରବର୍ତ୍ତୀ ଅଧ୍ୟାୟ ବିଶ୍ୱାସ ଭିତ୍ତିକ ହେବା ସହିତ ଦୁଇ ଦେଶର ସମୃଦ୍ଧି ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଗତ ରାତିରେ କାନାଡ଼ାର ଟରଣ୍ଟୋଠାରେ ଏକ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ଦିଗକୁ ଦୁଇ ଦେଶ ଗତି କରିଥିବା ସମୟରେ ବିଶ୍ୱାସ ମାଧ୍ୟମରେ ନୂତନ ବାଣିଜ୍ୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ଏହି ଚୁକ୍ତିନାମା ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି। କ୍ରିକେଟ୍। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ ୱାନ୍ ମ୍ୟାଚ୍ରେ ଏହି ଦଳ ଗୁଜରାଟ ଟାଇଟାନ୍ସକୁ 92 ରନ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 254 ରନ୍ କରିଥିଲା। ଦଳ ପକ୍ଷରୁ ରଜତ ପଟ୍ଟିଦାର ମାତ୍ର 33 ବଲ୍ରୁ 93 ରନ୍ କରି ଅପରାଜିତ ରହିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା 43 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। 255 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆଉ 3ଟି ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ 68 ରନ୍ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଜ୍ୟାକବ୍ ଡଫି 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଏଲିମିନେଟର୍ ପର୍ଯ୍ୟାୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲି ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25 କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
2: एक मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।
1: श्रोताबंधु प्रस्तुत करुछु कार्यक्रम पुरातनी। ଆଜିର ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବା ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ କେତୋଟି ଗୀତ। ପ୍ରଥମ ଗୀତଟିରେ କଣ୍ଠଦାନ କରିଛନ୍ତି ଶ୍ୟାମାମଣି ଦେବୀ।

ଶୁଣିଲି ପୁରାତନୀରେ ଆଜି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ କେତୋଟି ଓଡ଼ିଶୀ ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

2 2 6 2 1 ମନେ ରହିଲା ତ, ଆଜି ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ପଞ୍ଜୁରୀ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ଶିବବ୍ରତ ଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଚନ୍ଦନ କୁମାର ଜେନା। ରାଗ ହେଉଛି ମିଶ୍ର ଖମାଜ।

0: ସ୍ୱପ୍ନ
1: 22621 ମନେ ରହିଲା ତ ଆଜି ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ନମସ୍କାର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ରାଗମଞ୍ଜରୀ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:55। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶୁଣୁଥିଲି ନମକ ହରାମ ଚଳଚ୍ଚିତ୍ରରୁ ଗୀତଟି କିଶୋର କୁମାରଙ୍କ କଣ୍ଠରେ, ଆର୍ଡି ବର୍ମାଙ୍କ ସଙ୍ଗୀତ, ଗୀତ ରଚନା ଆନନ୍ଦ ବକ୍ସି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଶୁଣୁଥିଲି ରଶ୍ମି କାନୁନଗୋଙ୍କ କଣ୍ଠରୁ ଗୀତଟି, ରଚନା ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି। ଶ୍ରୋତାବନ୍ଧୁ, ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 9:00।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 10:00 କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଆମର ପ୍ରିୟ ସମସ୍ତ ଶ୍ରୋତାଙ୍କୁ ମୋର ପ୍ରଣାମ ନମସ୍କାର ଜୟ ଜଗନ୍ନାଥ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ ଯେଉଁଠି ସଙ୍ଗୀତର ମଧୁର ଧାରାରେ ଆମେ ଯୋଡ଼ୁଛୁ ହୃଦୟରୁ ହୃଦୟକୁ ମୁଁ ଆସିତ ଆପଣମାନଙ୍କ ରେଡ଼ିଓ ସାଥୀ ନେଇ ଆସିଛି ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର କିଛି ମନପସନ୍ଦ ଆପଣଙ୍କର ଗୀତ ଶ୍ରୋତାବନ୍ଧୁ ସଙ୍ଗୀତ ହେଉଛି ଏମିତି ଏକ ଭାଷା ଯାହା ସବୁ ଭାବନାକୁ ପ୍ରକାଶ କରେ ଖୁସି ହେଉ ଦୁଃଖ ହେଉ ପ୍ରେମ ହେଉ କି ସ୍ମୃତି ହେଉ ସବୁକିଛି ତେବେ ଡେରି ନ କରି ଚାଲନ୍ତୁ ଶୁଣିବା ଆଜିର ପ୍ରଥମ ଗୀତ ତେବେ ଆଜିର ଗୀତ ଶୁଣିବା ପୂର୍ବରୁ ଆଜିର ସେହି ଶ୍ରୋତାମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବି ଯେଉଁମାନଙ୍କର ରହିଛି ଆଜି ଜନ୍ମଦିନ ଓ ବିବାହ ବାର୍ଷିକୀ ୱିଶ୍ ୟୁ ଏ ଭେରି ହାପି ବର୍ଥଡେ ଆଣ୍ଡ ୱିଶ୍ ୟୁ ଏ ଭେରି ହାପି ୱେଡିଂ ଆନିଭର୍ସରୀ ଠାକୁର ଆପଣଙ୍କ ସମସ୍ତ ସ୍ୱପ୍ନକୁ ସାକାର କରନ୍ତୁ ଦୀର୍ଘାୟୁ କରନ୍ତୁ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଦିଅନ୍ତୁ ତା ସହିତ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ଦିଅନ୍ତୁ ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଏହି ଶୁଭକାମନା ଓ ପ୍ରାର୍ଥନା ସହିତ ଆରମ୍ଭ କରିବା ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ

ଶୁଣୁଥିଲି ମହମ୍ମଦ ଅଜିଜ ଏବଂ ନିବେଦିତାଙ୍କ କଣ୍ଠରୁ ଗୀତଟି, ଶାନ୍ତିରାଜ ଖୋସଲାଙ୍କ ସଙ୍ଗୀତ, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ଚଳଚ୍ଚିତ୍ର ଧନରେ ରଖିବୁ ଶପଥ ମୋର।

ବିରତି ପରେ ପୁଣି ଥରେ ସ୍ୱାଗତ କରୁଛି ଓଡ଼ିଆ ଭିତ୍ତିକଥା ଚିତ୍ରର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି, ଯେଉଁଠି ଆମେ ଆପଣଙ୍କୁ ଶୁଣାଉଛୁ କିଛି ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍।

ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିଲାଣି, ତେଣୁ ସନ୍ଷ୍ଟ୍ରୋକ୍ ହିଟ୍ ଷ୍ଟ୍ରୋକ୍ ପ୍ରତି ଆପଣ ସଚେତନ ହୁଅନ୍ତୁ, ସତର୍କତା ଅବଲମ୍ବନ କରନ୍ତୁ। ଏହା ଯେତିକି ବିପଦ କିନ୍ତୁ ରୋକିବା ସହଜ ସାଧ୍ୟ, କିଛିଟା ଆମେ ସତର୍କତା ଅବଲମ୍ବନ କଲେ ଆମେ ନିହାତି ଭାବେ ସନ୍ଷ୍ଟ୍ରୋକ୍ ବା ହିଟ୍ ଷ୍ଟ୍ରୋକ୍ରୁ ନିଜକୁ ବଞ୍ଚାଇ ପାରିବା।

ବାହାର ସୂର୍ଯ୍ୟଙ୍କ ଖରା ଯୋଗୁଁ ବଡ଼ି ହେଠି ଏହି ସନ୍ଷ୍ଟ୍ରୋକ୍ ହୋଇଥାଏ, ସନ୍ଷ୍ଟ୍ରୋକ୍ ହେବାର ଲକ୍ଷଣ ଗୁଡ଼ିକ ଥାଏ। ତେଣୁ ଆପଣ ଯଦି ସେଇ ସବୁ ଜିନିଷକୁ ଅନୁଭବ କରନ୍ତି ତେବେ ତାହେଲେ ତା ପ୍ରତି ସଚେତନ ହୁଅନ୍ତୁ, ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯଦି ଦରକାର ପଡ଼େ ଡାକ୍ତରୀ ସହାୟତା ମଧ୍ୟ ନିଅନ୍ତୁ। ତେବେ ଯଦି ଜ୍ୱର ଆସୁଛି, ମୁଣ୍ଡ ବିନ୍ଧୁଛି, ମୁଣ୍ଡ ବୁଲାଉଛି, ବାନ୍ତି ଲାଗୁଛି ଆଉ ଚର୍ମ ମଧ୍ୟ ଶୁଖିଯାଉଛି, ଏସବୁ ହେଉଛି ଆମର ହିଟ୍ ଷ୍ଟ୍ରୋକ୍ର ଲକ୍ଷଣ। ସମୟ କ୍ରମେ ଯଦି ଆପଣ ଚିକିତ୍ସା କରିନିଅନ୍ତି ଏବଂ ସତର୍କତା ଅବଲମ୍ବନ କରିନିଅନ୍ତି ତେବେ ଏଇ ହିଟ୍ ଷ୍ଟ୍ରୋକ୍ରୁ ନିଜକୁ ଆପଣ ବଞ୍ଚାଇ ପାରିବେ। ତେଣୁ ଗରମ ପରିବେଶରେ କାମ କରିବା ପାଇଁ ଆପଣ ଏଡ଼ାନ୍ତୁ।

ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଛୋଟ ଶିଶୁ, ବୃଦ୍ଧ ଏବଂ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ଅଧିକ ସଚେତନଶୀଳ ହେବା ନିହାତି ଦରକାର। ତେଣୁ ସୂତା ପୋଷାକ, ଢିଲା ପୋଷାକ ପିନ୍ଧନ୍ତୁ, ପାଣି ନେଇ ଯାଆନ୍ତୁ, କଳା ଚଷମା ପିନ୍ଧନ୍ତୁ, ଓଦା ଗାମୁଛା, ଟୋପି, ଛତା ଏହିସବୁ ଜିନିଷ ବ୍ୟବହାର କରି ଯେତେବେଳେ ବାହାରକୁ ଯାଉଛନ୍ତି ନେଇକି ଯାଆନ୍ତୁ ଏବଂ ବିଶ୍ରାମ ନିଅନ୍ତୁ। ଯଦି କିଛି ମୁଣ୍ଡ ବୁଲାଏ, କେହି ଯଦି ରାସ୍ତାରେ ଆପଣ ଦେଖୁଛନ୍ତି, ତାହେଲେ ସେହି ବ୍ୟକ୍ତିଙ୍କୁ ଆପଣ ସାହାଯ୍ୟ କରନ୍ତୁ, ତାକୁ ଛାଇ ଜାଗାକୁ ନିଅନ୍ତୁ, ଓଦା କପଡ଼ାରେ ଟିକେ ଗୋଡ଼ ହାତ ମୁଣ୍ଡ ପୋଛି ଦିଅନ୍ତୁ, ପାଣି ଟିକେ ଦିଅନ୍ତୁ, ORS ପିଅନ୍ତୁ, ଘୋଳ ଦହି ପିଅନ୍ତୁ, ଆଖୁ ରସ ପିଅନ୍ତୁ, ପ୍ରଚୁର ମାତ୍ରାରେ କିଛି ପାଣି ଜଳି।

ଏଇ ଦ୍ୱାରା ଆମେ ନିଜକୁ ସୁରକ୍ଷିତ ରଖିପାରିବା। ତେବେ ଆଶା କରୁଛୁ ଆପଣ ଏହିସବୁ ସତର୍କତା ଏବଂ ସଚେତନ ହେବେ ଏବଂ ସତର୍କତାକୁ ଅବଲମ୍ବନ କରି ନିଜକୁ ହିଟ୍ ଷ୍ଟ୍ରୋକ୍ରୁ ବଞ୍ଚିତ କରିବେ। ତେବେ ଆସନ୍ତୁ ଏଠି ଶୁଣିବା ଆଉ ଗୋଟିଏ ଗୀତ।

0: ଶୁଣିଥିଲି କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରୁ ଗୀତଟି। ନାରାୟଣ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନା ଗୀତ ରଚନା ଦିଲୀପ ଦାସ। ଚଳଚ୍ଚିତ୍ର ଗୋପରେ ବଢ଼ୁଛି କଳା କହ୍ନେଇ। ଶ୍ରୋତାବନ୍ଧୁ, ଗୀତାଞ୍ଜଳି କାର୍ଯ୍ୟକ୍ରମରେ ସମୟ ହୋଇଛି ଗୋଟେ ଛୋଟିଆ ବିରତିର। ବିରତି ପରେ ପୁଣି ଶୁଣିବା କିଛି ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଆପଣଙ୍କ ପସନ୍ଦର।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁବାପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ବା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ହଁ ବା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ପିଏମ୍ ସୂର୍ଯ୍ୟ ଘର ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: अब टेलीलॉ के माध्यम से ना सिर्फ घर बैठे मुफ्त कानूनी सलाह ले सकते हैं, बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
5: तो डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www।
6: ନକଲି ଅଫର୍ସ ପ୍ରତି ସାବଧାନ।
7: RBI କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶୁଣୁଛନ୍ତି ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଇଅର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ତେବେ ଆପଣ ଜାଣିଲେ ହିଟ୍ ଷ୍ଟ୍ରୋକ୍ କିମ୍ବା ସନ୍ଷ୍ଟ୍ରୋକ୍ରୁ ଆପଣ ନିଜକୁ କେମିତି ସୁରକ୍ଷିତ ରଖିପାରିବେ। ତେବେ ଏଠି ଶୁଣିବା ଆଉ ଗୋଟିଏ ଛୋଟ ସୁନ୍ଦର ଗୀତଟିଏ।

0: ଆମ ରାଜବଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇ ଦେ, ଚିନ୍ତା ଯିବ।
0: ହଁ, ସେ ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରେ ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶୁଣୁଛନ୍ତି ସୋନୁ ନିଗମ ଏବଂ ସ୍ନେହା ପେଣ୍ଟଙ୍କ କଣ୍ଠ ଗୀତଟି, ସାଜିତ ପଜିତଙ୍କ ସଙ୍ଗୀତ, ଗୀତ ରଚନା ଜଲିସ ରସିଦ, ଚଳଚ୍ଚିତ୍ର ତଥାସ୍ତୁ।

ଶ୍ରୋତା ବନ୍ଧୁ, ଏହିଭାବରେ ସଙ୍ଗୀତର ଏହି ଯାତ୍ରା ଚାଲିଥିବ, କିନ୍ତୁ ସମୟ ହୋଇଗଲା ଆଜି ପାଇଁ ବିଦାୟ ନେବାର। ଆଶା କରୁଛି ଗୀତାଞ୍ଜଳିର ଆଜିର ଏହି ଅଧ୍ୟାୟ ଆପଣ ମନକୁ ଛୁଇଁପାରିଥିବ। ତେବେ ମୁଁ ଆଶ୍ରିତା, ଆପଣଙ୍କ ରେଡ଼ିଓ ସାଥୀ, ଆପଣମାନଙ୍କଠୁ ବିଦାୟ ନେଉଛି। ଆଗାମୀ ଗୀତାଞ୍ଜଳିରେ ପୁଣି ଥରେ ନେଇ ଆସିବି କିଛି ନୂଆ ପୁରୁଣା ଗୀତ ଓ ନୂଆ ଅନୁଭବ ସହ। ସେଯାଏଁ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ। ନମସ୍କାର।

0: ଖଜରୀ ଏକି ଅପୂର୍ବ ମୁରାତି ଥରେ ଚାହା ସଖି ନୀଳ କଳେବର ଇନ୍ଦିବର କାନ୍ତି ଆହା କି ସୁନ୍ଦର ଏ ମୋହନର ଚୈଛଟକ ଠାଣି
1: ସତେ ହଁ ସଖି ସଜନୀ ଯାହାର ରୂପ ମାଧୁର ତୁଳନା ନାହିଁ ଯେଉଁ ରୂପକୁ ଦେଖି ଯୋଗୀମୁନି ମାନେ ବିଭ୍ରମ ହେଉଥାନ୍ତି ସେହି ରୂପକୁ ତ ନେତ୍ରାବରେ ରଖି ଧୌର୍ଯ୍ୟ ଧରି ରହିପାରିବୁ କିରେ
0: ହଁ ସଖି

ନାରୀ ଦୁଇଟି ଅକ୍ଷର ବିଶିଷ୍ଟ ଶବ୍ଦ, କିନ୍ତୁ ତାର ସଂଜ୍ଞା ବ୍ୟାପକ। ନାରୀ ଅର୍ଥାତ୍ ନ ଅରି, ଯେ କାହାର ଶତ୍ରୁ ନୁହେଁ ସେ ନାରୀ। ନାରୀ ଜୀବନ ଏକ ପ୍ରେରଣା, ସେ ପୁରୁଷର ସହଧର୍ମିଣୀ, ପରାମର୍ଶଦାନୀ, ସଖା ସ୍ୱରୂପା ଓ ସହକର୍ମିଣୀ। ଜୀବନର ସମସ୍ତ ଚ୍ୟାଲେଞ୍ଜକୁ ସ୍ୱାଗତ କରି ସବୁ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଯେଉଁ ନାରୀ ପୂର୍ବେ କେବଳ ଭାବନାତ୍ମକ ରୂପେ ଦୁର୍ବଳ ଥିଲା, ଆଜି ସେ ସକାରାତ୍ମକ ରୂପେ ଆର୍ଥିକ ଅବସ୍ଥାରେ ଆତ୍ମନିର୍ଭରଶୀଳ ହୋଇଯାଇଛି। ନିଜ ଜୀବନର ନିଷ୍ପତ୍ତି ନିଜେ ନେଇପାରୁଛି। ନିଜର କ୍ଷମତା ବଳରେ ଆଜି ସେ ପୁରୁଷଙ୍କୁ ପଛରେ ପକାଇ ସମାଜରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛି। ଶ୍ରୋତାପୁଣି, ନାରୀ ଆଜି ପୁରୁଷର ପାଦ ସହ ପାଦ ମିଶାଇ ଆଗକୁ ପଢ଼ିଛି। ସେ କେବଳ ଘର କରଣାରେ ସୀମିତ ରହିନାହିଁ, ପରିବାରର ଦାୟିତ୍ୱ ନେବା ସହ ପରିବାର ପାଇଁ ଆର୍ଥିକ ସହଯୋଗ ମଧ୍ୟ କରିବାରେ ଆଗ ଧାଡ଼ିରେ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ନାରୀ ଆଗୁଆ। ତେବେ ଏହି ମହିଳାଙ୍କ ଉନ୍ନତି ପାଇଁ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ତେବେ ଆସନ୍ତୁ ଆଲୋଚନାଟିଏ ଶୁଣିବା ମହିଳାଙ୍କ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ସରକାରୀ ଯୋଜନା।

0: ତାପରେ ତ ସେ ଯୋଉ ତନ୍ତର ପକେଇକି ସେଇଟାକୁ କଲର ଦେଇକି ତାକୁ ବୁମ୍ପୁଡ଼ିବେ ସେପଟ କରିକିରି, ତେଣୁ ଏମିତି ବିଭିନ୍ନ ବର୍ଗରେ ହଉଛି ତାଙ୍କର ବୁଣା ହୁଏ, ତେଣୁ ସେଇ ଅନୁସାରେ ତାଙ୍କୁ ପଇସାଟା ଦିଆଯାଏ। ଗୋଟେ ଉବିଂ ଗ୍ରୁପ ହେଲା, ଯେମିତି ଆମର ପାଟ ମଠାରେ ପାଟ ତିଆରି କରାହଉଛି, ଏଇଠି ମଧ୍ୟ ସେଲ୍ଫି ଗ୍ରୁପ କାମ କରୁଛନ୍ତି, ତାଙ୍କୁ ମଧ୍ୟ ପଇସା ଦିଆଯାଉଛି। ତେଣୁ ଏଇଟା ହଉଛି ଯୋଉଟା ହସ୍ତଶିଳ୍ପ କଳା ଯୋଉଟା ପାରମ୍ପରିକ ରୀତିରେ ଚାଲିଛି, ତାର ବି ବ୍ୟାକଗ୍ରାଉଣ୍ଡକୁ ଦେଖିକି ମଧ୍ୟ ଦିଆଯିବ। ଆଉ ତାଙ୍କର ଯୋଉମାନେ ଆଞ୍ଚଳ ବ୍ୟବସାୟ କଲେ କି ଅନ୍ୟାନ୍ୟ ଦୋକାନ ବ୍ୟବସାୟ କଲେ
1: ମେଳାରେ ଯେମିତି ବିଭିନ୍ନ ପ୍ରକାର ଜିନିଷ ମିଳିପାରିବ।
0: ତାପରେ ଆମର ହାତ ତିଆରି ବଡି ପାପଡ ଆଚାର ଠୁ ଆରମ୍ଭ କରି ଆଜା ବଡ ଗ୍ରୁପ ମାନେ ତିଆରି କରୁଛନ୍ତି, ପ୍ୟାଡ ସାନିଟାରି ପ୍ୟାଡ ତିଆରି କରୁଛନ୍ତି, ସାନିଟାରି ନାପକିନ୍ସ ଗୁଡାକ ଯୋଉ ସ୍କୁଲ ମାନଙ୍କୁ ସପ୍ଲାଏ ହଉଛି, ସେଲଫ ଗ୍ରୁପ ଗୁଡାକ କରୁଥିଲେ। କରୋନା ସମୟରେ ଯେତେ ସବୁ ଆମର ମାସ୍କ ତିଆରି ହଉଥିଲା, ମାସ୍କ ଗୁଡା ବି ସେମାନେ ତିଆରି କରିକି ଦଉଥିଲେ। ବିଭିନ୍ନ ସମୟରେ ସ୍କୁଲ ଡ୍ରେସ ଯୋଉ ଦିଆ ହଉଛି ଆମର ସ୍କୁଲ।
1: ଏଇଠି ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି, ଆମେ 10-12 ଜଣ ମହିଳାଙ୍କୁ ନେଇକି ଗୋଟେ ଗ୍ରୁପ କରୁଛେ, ତ ସମସ୍ତେ ବିଭିନ୍ନ କାମରେ, କିଏ କୌଣସି କାମରେ ଧୁରନ୍ଧର ଥିବେ।

0: କୁକୁଡ଼ା ଫାର୍ମ କେମିତି କରିବେ, ଗାଈ ଫାର୍ମ କେମିତି କରିବେ, ଛେଳି ଫାର୍ମ କରିବେ, ତାପରେ ବଗିଚା ଚାଷ କରିବେ, ପୋଖରୀ ମାଛ ଚାଷ ବି ବହୁତ ପ୍ରକାର ଅଛି। ତେଣୁ ଯୋଉଥିପାଇଁ କି ସବୁବେଳେ ସରକାରଙ୍କ ଦ୍ଵାରା କୃଷି ବିଭାଗ ତାଙ୍କୁ ସୂଚନା ଦେଉଛି, ଏପଟେ ପଶୁପାଳନ ବିଭାଗ ସୂଚନା ଦେଉଛନ୍ତି, ଏପଟେ ବ୍ଲକର ବିଭିନ୍ନ ଅନ୍ୟାନ୍ୟ ବିଭାଗ ଗୁଡାକ ସୂଚନା ଦେଉଛନ୍ତି, ସରକାରଙ୍କ ଦ୍ଵାରା ବିଭିନ୍ନ ସୂଚନା ଆବଶ୍ୟକତା ଜାରି କରାଯାଉଛି, ଯୋଉଟା କି ସେମାନେ ଟ୍ରେନିଂ ପାଇବେ। ବହୁ ଜାଗାରେ ଆମର ବରହମପୁର କଣ ହୁଏ ନା, ଏ ଯୋଉ ହୋଲସେଲ ମାର୍କେଟ ମାନଙ୍କର କଣ ହୁଏ, ସେମାନେ କନା ଦେଇଛନ୍ତି, ଆପଣ ସବୁ ସାୟାକୁ ସିଲେଇକି ଦେଇଦେବ, ସାୟାର କେତେ ଡଜନ ଡଜନ ସେମାନେ କିଣିବେ କରିବେ, ଆପଣ ସାୟା ତିଆରି କରିବେ ମଧ୍ୟ
1: କଟିଂ କରିକି ବି ଦେଇ ଦିଅନ୍ତି।
0: ଆପଣ ହଉଛି ଯଦି ସିଲେଇ ମେସିନ ରଖିଛନ୍ତି କିମ୍ବା ସିଲେଇ ମେସିନ ଆପଣ କିଣିଲେ କି ଆପଣଙ୍କୁ ବ୍ୟାଙ୍କ ଯୋଗେଇଦା, ଆପଣ କଣ କରିପାରିବେ ନା ସିଲେଇ ସେ ଯୋଉ ପୁରା କାଟା କାଟା ତାଙ୍କୁ
1: ଦେଇପାରିବେ।
0: ଆଉ ନାଇଟି ଗୁଡାକ ବେଶୀ ଆଜି ପାଇଁ ନାଇଟି ପିନ୍ଧୁଛନ୍ତି, ତେଣୁ ନାଇଟି ଗୁଡାକ ସେମାନେ କଟିଂ କରିକି ଦେଇଦେଲେ ଆପଣ ସେଟା ବି କରିପାରିବେ। ସେ ବିଷୟ ବି ବହୁତ ଗୁଡାଏ ମହିଳା ମାନେ ସେଠି ଉପଯୋଗ କରିଥାନ୍ତି, ତାଙ୍କର ମାନେ ତାଙ୍କ କାମ ଗୁଡାକ କରିଥାନ୍ତି, ମାନେ ଘରେ ବସିକି ବ୍ୟୁଟି ପାର୍ଲର କରିପାରୁଛନ୍ତି, ବ୍ୟୁଟି ପାର୍ଲର କରିକି ସେମାନେ ପଇସା ରୋଜଗାର କରିପାରୁଛନ୍ତି। ଏଇ ଯୋଉ ଆପଣ କାଠ ବଡ ଦେଖୁଛନ୍ତି ସୌନ୍ଦର୍ଯ୍ୟକରଣ କରାହଉଛି, ସେଇଟା ବି ସେଲ୍ଫ ହେଲ୍ପ ଦିଆହଉଛି ସେମାନେ କରୁଛନ୍ତି। ବରହମପୁର ବିଏମ୍ସି ଦ୍ଵାରା ତ ବହୁତ ସେ ଏସ୍ଏଚ୍ଙ୍କୁ ଦିଆ ହେଇଥିଲା, ସେମାନେ ତ ସୁନ୍ଦର କରିଥିଲେ। ଏଇଟା ଆମର ଇଂଲିଶ ପାର୍କ ଅଛି, ଯୋଉଟା ଆମର ପାର୍କ ଗୁଡାକ ଅଛି, ଉପକୂଳର ଅଞ୍ଚଳ ଯେତେ ସବୁ ଛତପୁର ସମୁଦ୍ରକୂଳ ଗୁଡାକ ନୂଆ ହାଟରେ ସୁପା ବହୁତ ଗୁଡାଏ ନୂଆ ପ୍ରକ୍ରିୟାକରଣ ମେସିନ ଗୁଡା ବି ତିଆରି ହେଇଛି, ସେଠି ଗୋଟେ ନୂଆ ହାଟ ତିଆରି ହେଇଛି, ମାନେ ଗୋଟେ ଯୋଉଠି ଥଣ୍ଡା ଶୀତଳୀକରଣ କରାଯାଇପାରିବ, ସୁପାକୁ ବହୁତ ସମୟରେ ଭଲ ଭାବରେ ରଖାଯାଇପାରିବ, ରହିପାରିବ, ସେ ବ୍ୟବସ୍ଥା।

0: ତେଣୁ ଏଇଟା ହଉଛି ମହିଳାମାନେ କରିଥିଲେ, ଯାହାଦ୍ୱାରା ମହିଳାମାନଙ୍କର ଆତ୍ମବିଶ୍ୱାସ କେତେ ଗଭୀର ଭାବରେ
1: ବଢିଥିଲା।
0: ଏକତା ହିଁ ବଳ। ସେଇଠୁ ମୋ ମାନେ ଯେତେବେଳେ ସେଲ୍ଫ ହେଲ୍ପ ଗ୍ରୁପ ମୁଭମେଣ୍ଟ ଷ୍ଟାର୍ଟ ହେଲା, ସେତେବେଳେ ମୋର ପୁରାପୁରି ମାନେ ବିଶ୍ୱାସ ମୋର ହେଇଗଲା, ମହିଳାମାନେ ଏକାଠି ହେଲେ ଏକା କାମଣା କରିପାରିବେ, ଆଉ ସେ ମହିଳାମାନେ ହିଁ ବନ୍ଦ କରିପାରିଥିଲେ, ତାଙ୍କର ପୁରୁଷ ମାନଙ୍କ ପାଇଁ ସେମାନେ ରୋଜଗାର କରିଥିଲେ।
1: ଆପଣ ଆମ ଷ୍ଟୁଡିଓକୁ ଆସିଲେ ଏବଂ ଅନେକ ପ୍ରେରଣାଦାୟୀ କାହାଣୀ ଠାରୁ ଆରମ୍ଭ କରିକି ଆମର ଶ୍ରୋତା ଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ବୋଲି ଆପଣ ଅନେକ ସୂଚନା ଦେଇଛନ୍ତି। ତେଣୁ ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ।
0: ନମସ୍କାର।

ଶ୍ରୋତା ଭଉଣୀ, ଆଜି ତ ସମୟ ସରିଆସିଲାଣି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି, ଆପଣଙ୍କଠାରୁ ବିଦାୟ ନେଉଛି। ମୁଁ ସ୍ମିତା।

ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍ପର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗଦେବେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମ୍କୁ 3 ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 1 ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତି ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 40 ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ୍ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ବାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲ୍ରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ୍ ଏବଂ ହେଜବୁଲ ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ 16 ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ଆକ୍ରମଣ ଓ ପ୍ରତି ଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେକୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେ ଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସେଠି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡ ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତରେ ପାରାଦୀପ ବିକାଶର ମଙ୍ଗ ଧରିବ। ଏହି ପ୍ରକଳ୍ପ ଓଡ଼ିଶାକୁ ଭାରତର ଇସ୍କାତ ରାଜଧାନୀ ଭାବେ ଗଢ଼ି ତୋଳିବା ସହିତ ପାରାଦୀପକୁ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାଇବ। ଏହି କାରଖାନାର ଶୁଭାରମ୍ଭ ପରେ 30,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବା ସହିତ 60,000 କୋଟିର ପୁଞ୍ଜିନିବେଶ କରାଯିବ। ଏହାଫଳରେ ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମାଧ୍ୟମରେ ପୂର୍ବର ସ୍ୱପ୍ନକୁ ବାସ୍ତବର ରୂପ ମିଳୁଛି। ନବୀକରଣୀୟ ଶକ୍ତି, ଫାର୍ମା ଓ ପେଟ୍ରୋକେମିକାଲ୍ସ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ନିବେଶ ବୃଦ୍ଧି ପାଇବାରେ ଲାଗିଛି। 2030 ଭାରତ 300 metric tons ଇସ୍କାତ ଉତ୍ପାଦନ ଲକ୍ଷ୍ୟରେ ଓଡ଼ିଶା 50% ଯୋଗଦାନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ଶିଳ୍ପାୟନ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଏହି କାରଖାନାରୁ ବାର୍ଷିକ 13.2 million tons ଇସ୍କାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରୌଦ୍ରତାପରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950 ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9:00 ଅପରାହ୍ନ 4:00 ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5:00 ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ଯୋଗ୍ୟ ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ 9 ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଳି, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ଚାଲିଥିବା ଏହି ପ୍ରକ୍ରିୟା 2016 ପରଠାରୁ ବନ୍ଦ ହୋଇଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ। ଜୁନ୍ 12 ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମଳାଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ବ୍ଲକସ୍ତରୀୟ ଅଧିକାରୀ ଓ 42 ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି

ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମଠାରେ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ପ୍ରତିଯୋଗିତାରେ 20 ଜିଲ୍ଲାରୁ 300 ପ୍ରତିଯୋଗୀ 6 ବୟସ ବର୍ଗରେ 12 ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ଚାମ୍ପିୟନ ହୋଇଥିବା ବେଳେ କେନ୍ଦ୍ରାପଡ଼ା ପ୍ରଥମ ରନର୍ସଅପ୍ ଓ ରାୟଗଡ଼ା ଦ୍ୱିତୀୟ ରନର୍ସଅପ୍ ହୋଇଛି। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗଣ୍ଡରେ 19 ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି। ସମସ୍ତ ଶିଶୁ ଶାବକ ସୁସ୍ଥ ରହିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳରେ ଘଡ଼ିଆଳ ବଂଶବୃଦ୍ଧି ପାଇଁ 35 କୋଟି ମାଇ ଓ ଅଣ୍ଡିରା ଘଡ଼ିଆଳ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନା କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ। ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ସହିତ। ଗୃହଲକ୍ଷ୍ମୀ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଗାଇଛନ୍ତି ଗୀତା ଦାସ।

0: ସଭାଧର ମନ୍ତ୍ରୀ
1: ଆମ୍ଭ ସଭାରେ ଆପଣଙ୍କ ପୁତ୍ର ପ୍ରହ୍ଲାଦର ଭକ୍ତ ନାରାୟଣ ବଡ଼ି ସ୍ୱୟଂ ପରମ ବ୍ରହ୍ମ ନାରାୟଣ ଉପସ୍ଥିତ ହୋଇଛନ୍ତି ମହାପ୍ରଭୁ।
2: ସ୍ୱୟଂ ପରମ ବ୍ରହ୍ମ ନାରାୟଣ
0: ଆରେ ଯେ ପୁଣି ନାରାୟଣ ନିରାକର ନିର୍ବିକାର ନିରାନନ୍ଦ ନିରାକର ପୁରୁଷ
2: ସ୍ୱୟଂ ପରମ ବ୍ରହ୍ମ ନାରାୟଣ ଭକ୍ତ ସେ ଏ ସଭା ସମୀପେ ଅବତୀର୍ଣ୍ଣ ହୋଇ ଅଛନ୍ତି ଭଗବାନ।
1: ନିଶ୍ଚୟ ମହାପ୍ରଭୁ।
0: ପରିପୂର୍ଣ୍ଣ
1: ଅଛନ୍ତି 32 ଲକ୍ଷ ଧରି ଏଇ ସଭା ମଧ୍ୟରେ ସ୍ୱୟଂ ପରମ ନାରାୟଣ ଉଭା ହୋଇଛନ୍ତି ପ୍ରଭୁ।
2: ତେବେ ତ ବଡ ଚମତ୍କାର ଦୃଶ୍ୟ
1: ଆଶ୍ଚର୍ଯ୍ୟ ଘଟଣା।
2: ଇରେ ବାବୁ କୁମାରମଣି
3: ହେ ଜନକ
2: ଏବେ ତୁମର ପିଣ୍ଡକୁ କୃତାର୍ଥ କରେ ବାବୁ ଚରମକାରୀ।

0: ସମୟ ସନ୍ଧ୍ୟା 6:10। ଆସନ୍ତୁ ଶୁଣିବା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। କିଛି ସମୟ ପରେ ସନ୍ଧ୍ୟା 6:15 ଶୁଣିବେ ଭକ୍ତି ଧାରାବାହିକ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ସନ୍ଧ୍ୟା 6:30 ଶୁଣିବେ ଉଜ୍ଜଳ ଆମ ଦେଶ ରିଲେ କରିବା ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଶୁଣିପାରିବେ ସନ୍ଧ୍ୟା 6:55। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ପୁଣି ଥରେ ରାତି 8:15। ଜିଲ୍ଲା ହଲଚଲ ରହିଛି ରାତି 7:25। କିଷାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ରହିଛି ରାତି 7:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8:30। ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ ରାତି 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ରାତି 9 ଏବଂ ଆପଣଙ୍କର ଅତି ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରିବେ ଶେଷରେ ରାତି 10। ଶ୍ରୋତବନ୍ଧୁ, ଏହା ଥିଲା ଆଜି ଆମ କେନ୍ଦ୍ରରୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଆସନ୍ତୁ ଶୁଣିବା କେତୋଟି ସୂଚନା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

0: ହେଲେ ବି ମୁଁ ଆଉ ଜଣକୁ ମୁଁ ନେଇକି ଯାଏ ଆଉ ଆମେ ଦୁଇ ଜଣ ହେଲେ କରୁ ଲେକିନ କରିକି ଆସୁ ସାର୍
1: ତ ଏଇଠି ଆମେ ଅନ୍ୟ ସାଙ୍ଗମାନଙ୍କୁ କିଭଳି ଭାବରେ ପ୍ରଭାବିତ କରିପାରିବା ଯେ ଏଇ ସ୍ୱଚ୍ଛତା ମାଧ୍ୟମରେ ଆମେ ସମାଜ ପାଇଁ କିଛି କରୁଛନ୍ତି ତାକୁ ଆହୁରି ଟିକେ ପ୍ରଚାର ପ୍ରସାର କରିବା ପାଇଁ ସ୍ୱଚ୍ଛତାର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରକୃତିରେ କ'ଣ କରିବା କଥା ବୋଲି ଆପଣ ଚିନ୍ତା କରନ୍ତି ଯେହେତୁ ଆପଣ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି
0: ପ୍ରଥମ ହେଉଛି ଆମ ଘର ଲୋକ ଆମକୁ ସେମିତି ଶିକ୍ଷା ନ ଦେବେ ସାର୍ ସେଇଟା ହେଇପାରିବନି ଯେମିତି ମୁଁ ଛୋଟ ଛୁଆ ଥିଲି ମୋର ଜେଜେ ବାପା ମତେ କହିଥିଲେ କି ଚକୋଲେଟ୍ ଖାଇବୁ କିନ୍ତୁ ଡଷ୍ଟବିନ୍ରେ ନହେଲେ ଠିକ୍ ଜାଗାରେ ପକାଇବୁ ନିଜ ନିଜ ଘରୁ ସବୁ ଷ୍ଟାର୍ଟ କରିବାକୁ ପଡିବ ଧୀରେ ଧୀରେ ୟୁଥ୍ ମାସ କରିବା ପାଇଁ ବାହାରୁଛନ୍ତି
1: ହେଲେ ଏଇଠି ଆଉ ଗୋଟେ କଥା ଆପଣଙ୍କଠୁ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ତ ଶ୍ରମ ଦେଉଛନ୍ତି ସମୟ ଦେଉଛନ୍ତି ଶକ୍ତି ହେଉଛନ୍ତି ହେଲେ ତାପରେ ପଇସା ମଧ୍ୟ ଖର୍ଚ୍ଚ ହେବାର ସମ୍ଭାବନା ରହିଛି ଯେମିତିକି ଆପଣ ଅନ୍ୟ ଜାଗାକୁ ଯିବେ ମୋଟରସାଇକେଲରେ ଯିବେ କିମ୍ବା କୌଣସି ଗାଡ଼ି ନେଇକି ଯିବେ ତାର ପେଟ୍ରୋଲ ଖର୍ଚ୍ଚ ହେବ ତ ଏସବୁ ଜିନିଷଟାକୁ କେମିତି ଆପଣ ମାନେ ଚିନ୍ତା କରନ୍ତି ଯେ ମୋ ଖର୍ଚ୍ଚ ମୁଁ ଯିବି କି ଅନ୍ୟମାନଙ୍କୁ ନେଇକି ସେ ସଫା କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବି ବୋଲି
0: ଏବେ ତ ସାର୍ ମୁଁ ଜବ୍ କରୁଛି ନିଜର ରୁଚି ଥିଲେ ସାର୍ ପଇସା ଖର୍ଚ୍ଚ ହେଲେ ବି ସେଟାକୁ ଖରାପ ଲାଗେନି ମୋ ପାଖରୁ ପଇସା ଖର୍ଚ୍ଚ ହେଉଛି ଯେମିତିକି ଆମର ଡଷ୍ଟବିନ୍ ବ୍ୟାଗ୍ ହେଲା ସାର୍ ଡଷ୍ଟବିନ୍ ବ୍ୟାଗ୍ ମୁଁ କିଣିକି ନିଏ ଉଠେଇକି ପ୍ରପର ଡଷ୍ଟବିନ୍ରେ ସେଟାକୁ ପକାଇବା ପାଇଁ ସାର୍ ପଇସା ଖର୍ଚ୍ଚ ହେଲେ ଡର ଲାଗେନି ସାର୍ କ'ଣ ପାଇଁ ଏବେ ମୁଁ କମାଉଛି ସେଇ ଜିନିଷରେ ମୋର ରୁଚି ଅଛି ସାର୍ କେମିତି ପରିବେଶ ପାଇଁ ମୋ ଆଡୁ କିଛି କାମ କରିପାରିବି ପରିବେଶକୁ କେମିତି ସଫା ରଖିବି ନିଜ ଏରିଆକୁ ସଫା ରଖିବି ଲୋକ ଆସିବେ ଦେଖିବେ ସମ୍ବଲପୁରକୁ ନିଜ ଏରିଆକୁ ତାରିଫ କରିକି ଯିବେ ସେଇଟା ସାର୍ ମୋର ମନୋଭାବ ଅଛି
1: ସେଇଟା ଗୋଟେ ମହାନ ଆପଣଙ୍କର ଚିନ୍ତାଧାରା ଯେ ନିଜ କଥା ସହିତ ଅନ୍ୟମାନଙ୍କର କଥାକୁ ବି ଆପଣ ଗୁରୁତ୍ୱ ଦେଉଛନ୍ତି ଏବଂ ନିଜ ମାଟିର କଥା ନିଜ ଅଞ୍ଚଳର କଥା ନିଜ ସାହି ପଡ଼ିଶାର କଥା ନିଜର ଯେଉଁ ସଂସ୍କୃତି ନିଜର ଯେଉଁ ଦର୍ଶନୀୟ ସ୍ଥାନ ରହିଛି ତାର ଗୁରୁତ୍ୱ ତାର ଯେଉଁ ମାନ କିଭଳି ଭାବରେ ରହିପାରିବ ଅନ୍ୟମାନଙ୍କର ଯେଉଁ ଇମ୍ପ୍ରେସନ୍ ଅଛି ତାହା ଯେମିତି ଠିକ୍ ରହିବ ସେହିପରି ଆପଣ ଚିନ୍ତିତ ନିଶ୍ଚିତ ଭାବରେ ଏହା ଗୋଟେ ପ୍ରଶଂସନୀୟ କାର୍ଯ୍ୟ ଆପଣ କରୁଛନ୍ତି ହେଲେ ଆଉ ଗୋଟେ କଥା କହିବେ ଯେ ଯେତେବେଳେ ଆପଣ ଯାଆନ୍ତି ଅନେକ ଲୋକଙ୍କ ସଂସ୍ପର୍ଶରେ ହୁଏତ ଆସୁଥିବେ ଆପଣଙ୍କୁ କେବେ କେଉଁ କଥା କେଉଁ ଲୋକ ପଚାରିଛନ୍ତି ଯେ ଆପଣ କାହିଁକି ଏଇ ଯେଉଁ ଅଳିଆ ଆବର୍ଜନା ଉଠାଉଛନ୍ତି ଘଟାଉଛନ୍ତି
0: ପ୍ରଥମେ ଯେତେବେଳେ ଆମେ ଯାଉଥିଲୁ ସାର୍ ପାଞ୍ଚ ଛଅ ବର୍ଷ ତଳ କଥା ସେତେବେଳେ ଲୋକ ହସୁଥିଲେ କି କ'ଣ କରୁଛି ଲେକିନ ଧୀରେ ଧୀରେ ସାର୍ ଏବେ ଯେମିତି ଆମେ ମଝିରେ ଚାଉଁରପୁର ବ୍ରିଜଟା ଗୋଟେ ପ୍ଲଗିଂ କରିଥିଲୁ ସାର୍ ଚାଉଁରପୁର ବ୍ରିଜରେ ଯେତେବେଳେ ଆମେ ଉଠାଉଥିଲୁ ଧୀରେ ଧୀରେ ଲୋକ ବି ଆମ ସହିତ ଜଡିତ ହେଉଛନ୍ତି ସାର୍ ଲୋକ ବି କହୁଛନ୍ତି କ'ଣ କରୁଛ ଏଇଟା ମୁଁ ତାଙ୍କୁ କହୁଛି ଆମ ନିଜ ରାସ୍ତା ଯଦି ଆମେ ସଫା ନ ରଖିବା ସନ୍ଧ୍ୟାରେ ଏଠି ସବୁ ବସୁଛନ୍ତି ଖାଉଛନ୍ତି ପକାଉଛନ୍ତି ଆଉ ଏଇଟା ବ୍ରିଜଟା ଏଠାରେ ଡଷ୍ଟବିନ୍ ରଖି ହେବନି ଗାଡ଼ି ମଟର ସବୁବେଳେ ଯାଉଛି ଆମକୁ ହିଁ ନିଜ କଚରା ନିଜେ ନେଇକି ପ୍ରପର ଡଷ୍ଟବିନ୍ରେ ପକାଇବା କଥା ଧୀରେ ଧୀରେ ଲୋକ ଆସୁଛନ୍ତି ଆମ ସହିତ ସାର୍ ଜଡିତ ହେଉଛନ୍ତି ଲୋକମାନେ ଆମ ସହିତ ପ୍ଲଗିଂ ମଧ୍ୟ କରୁଛନ୍ତି
1: ଭବିଷ୍ୟତରେ ସ୍ୱଚ୍ଛତାକୁ ନେଇ ଆଉ ଆପଣ କ'ଣ କରିବାର ଚିନ୍ତା କରନ୍ତି
0: ଭବିଷ୍ୟତରେ ସାର୍ ଆମର ଯୋଉ ଯୁବବର୍ଗ ଅଛନ୍ତି ସେମାନେ ଯଦି ସଚେତନ ହେଇଗଲେ ଆମ ଆଉ ଅଳିଆ ଆବର୍ଜନା ରହିବନି ସାର୍ ପ୍ରପର ଡଷ୍ଟବିନ୍ ୟୁଜ୍ କରିବା କଥା ସାର୍ ଆମେ ଶୁଖା କଚରା ଅଧା କଚରା ଆମର ସବୁ ମ୍ୟୁନିସିପାଲିଟି କରୁଛି ସାର୍ ସେଇ ପ୍ରପରରେ କରିକି ଆମେ କଲେ ମେନ୍ ଜିନିଷ ସାର୍ ହଉଛି ଆମର ଯେବେ ପର୍ଯ୍ୟନ୍ତ ଆମେ ବୁଝିପାରିବା ନାହିଁ କି କଚରା ପକେଇଲେ ଆମର ପରିବେଶ ଖରାପ ହବ ସେବେ ପର୍ଯ୍ୟନ୍ତ ଆମେ କରିପାରିବା ନାହିଁ ସାର୍
1: ନିଶ୍ଚିତ ଭାବରେ ଆଉ ଯେତେଦିନ ପର୍ଯ୍ୟନ୍ତ ପରିବେଶ ସ୍ୱଚ୍ଛ ନ ରହିଛି ଆମେ ବିଭିନ୍ନ ପ୍ରକାରର ଅସୁବିଧାରେ ରୋଗଗ୍ରସ୍ତ ହବ ଏବଂ ଆମର ମାନସିକ ଶାରୀରିକ ସବୁ ପ୍ରକାରର ଗୋଟେ ଅସୁବିଧା ହେବା ସମ୍ଭାବନା ରହିଛି ତ ଏଇ କଥାଟିକୁ ସମସ୍ତେ ଯଦି ଆପଣେଇ ପାରିବା ତାହେଲେ ସ୍ୱଚ୍ଛ ସୁନ୍ଦର ଗୋଟେ ପରିବେଶ ସୃଷ୍ଟି ହେବ ଏବଂ ସୁସ୍ଥ ଜୀବନଯାପନଟିଏ କରିପାରିବା ହେଲେ କଥା ହେଲା ଯିଏ ସମାଜର ପ୍ରକୃତିରେ ଶକ୍ତିଶାଳୀ ସେ ହେଉଛି ଯୁବଗୋଷ୍ଠୀ ତ ଯେହେତୁ ଆପଣ ଜଣେ ଯୁବକ ଏ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅନେକ ଯୁବକଙ୍କୁ ଏକାଠି କରିକି ଆପଣ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେଉଛନ୍ତି କିଭଳି ଭାବରେ ଧୀରେ ଧୀରେ ଆହୁରି ଯୁବଗୋଷ୍ଠୀ ସହିତ ଅନ୍ୟାନ୍ୟ ଯେଉଁ ସମାଜର ବ୍ୟକ୍ତିବିଶେଷ ଅଛନ୍ତି ତାଙ୍କ ଭିତରେ ଏ ସ୍ୱଚ୍ଛତାର ବାର୍ତ୍ତାଟିକୁ ପହଞ୍ଚିବାକୁ ହେଲେ ପ୍ରକୃତିରେ କ'ଣ କରିବାର ଆବଶ୍ୟକତା ରହିଛି ଯେମିତିକି ଆମର ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସ୍ୱଚ୍ଛତାର କଥା କୁହାଉଛି ବିଭିନ୍ନ ଅନୁଷ୍ଠାନରେ ସେ ସ୍ୱଚ୍ଛତାର କଥା କୁହାଉଛି ଘରେ ଯେମିତି ଆପଣ କହିଲେ ଯେ ଘରକୁ ଆମେ ଯଦି ସଫା ରଖିବା ଅନ୍ୟ ଜାଗାକୁ ବି ଆମେ ସଫା ରଖି ପାରିବା ତ ଏଗୁଡ଼ିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେମିତିକି ଆପଣ ମଧ୍ୟ ଜଡିତ ଅଛନ୍ତି ସେମାନେ ମଧ୍ୟ ଆଗେଇ ଆସିଲେ ତ ତାକୁ ଆହୁରି ପରିବ୍ୟାପ୍ତ କରି କିଭଳି ଭାବରେ ନିଜର ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା ସେ ଦିଗରେ ସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଆପଣ ଭାବନ୍ତି କି
0: ଯେବେ ଆମେ ନିଜ ଛୋଟ ଛୋଟ ଗଳିକୁ ଯେତେବେଳେ ଆମେ ନିଜେ ନିଜେ ଇନିସିଏଟିଭ୍ ନେଇକି ଯଦି ଆମେ ନ କରିବା ତାହେଲେ ହେବନି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏଥିଲାଗି ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା, ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟା ଆୟ, ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ୍ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପର ଏରସମା ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟ 2028 ମସିହା ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ 1,25,000 କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ କାରଖାନାରୁ ବାର୍ଷିକ ପ୍ରାୟ 24 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ସେଠାରେ 12 ମିଲିୟନ୍ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, 900 ମେଗାୱାଟ୍ କ୍ୟାପିଟିଭ୍ ପାୱାର ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ 2 ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା 5,000 କୋଟି ଟଙ୍କା ଅନୁଦାନରେ ପାରାଦୀପ କଟକ ଭୁବନେଶ୍ୱର ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ 1,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। 2 ବର୍ଷ ମଧ୍ୟରେ ଶିଳ୍ପାୟନ ନିଯୁକ୍ତି ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ପାଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ ପରମ୍ପରା ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା ସଂସ୍କୃତ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନ ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର

ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବ ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧିକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍ ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଫୁଲବାଣୀରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପକୁ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24 ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ଜୁନ୍ ମାସ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମସ୍ତ ଜନହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥ୍ଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚୌହାନ୍ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ମଧ୍ୟରେ ପରିବର୍ତ୍ତନ ଅଭିବୃଦ୍ଧି

0: ସମ୍ଭାବନା ରହିଛି। ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦ୍ୱୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲା ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ ରହିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। କେବଳ ତାପମାତ୍ରା ଅଧିକ ନୁହେଁ, ବରଂ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ପରିସ୍ଥିତିକୁ ଅସହ୍ୟ କରୁଛି। ଏପରିକି ପାଣି ପିଇବା କିମ୍ବା ଛାଇରେ ବସିଲେ ମଧ୍ୟ ଶରୀରରେ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଉନାହିଁ। ଏଥିଯୋଗୁଁ ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଥିପାଇଁ ସତର୍କତା ଅବଲମ୍ଘନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ କରାଇବା ସହିତ ଅଂଶୁଘାତଜନିତ ପରିସ୍ଥିତିର ମୁକାବିଲା ପାଇଁ ଜାରି ପରାମର୍ଶବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶରୀରରେ ଜଳୀୟ ଅଂଶର ପରିମାଣକୁ ସଠିକ୍ ରଖିବା ପାଇଁ ଘରୁ ବାହାରିବା ବେଳେ ସାଙ୍ଗରେ ପିଇବା ପାଣି ନେବାକୁ କୁହାଯାଇଛି। ଏପରିକି ତୃଷାର୍ତ୍ତଙ୍କୁ ମଧ୍ୟ ପାଣି ପ୍ରଦାନ କରିବାକୁ ଶ୍ରୀ ମୋଦି କହିଛନ୍ତି। ଅସୁସ୍ଥ କିମ୍ବା ଦୁର୍ବଳ ଅଥବା ମୁଣ୍ଡବିନ୍ଧା ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଏବଂ ଛାଇଯୁକ୍ତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପାଣି ଏବଂ ଓଆର୍ଏସ୍ର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତ ଜନିତ ପରିସ୍ଥିତି ସୃଷ୍ଟି ହେଲେ ପ୍ରାଥମିକ ଚିକିତ୍ସା ସହିତ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଅଂଶୁଘାତ ରୋଗୀଙ୍କ ତ୍ୱରିତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ସ୍ଥାନ ସଂରକ୍ଷଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିକୁ ଅଣଦେଖା କରାଯିବା ଉଚିତ ନୁହେଁ, ନଚେତ୍ ଏହା ମୃତ୍ୟୁର କାରଣ ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପ୍ରବଳ ଗରମ ପରିସ୍ଥିତିରେ ବୟସ୍କ ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ସମୟରେ ଘରେ ରହିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡ଼ିବ। ଏଥିସହିତ ପଶୁ ପକ୍ଷୀଙ୍କର ଯତ୍ନ ନେବାକୁ ଶ୍ରୀ ମୋଦି କହିଛନ୍ତି। ଘରର ଛାତ, ବାଲକୋନି, ଟେରାସ, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁ ପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ତ୍ତମାନର ଗରମ ପରିସ୍ଥିତିରେ ସମ୍ବେଦନଶୀଳତା ସହଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିବ। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ତଥା ଗରମ ଅନୁଭୂତ ହେବା ନେଇ ଆକଳନ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଏପରି ପରିସ୍ଥିତି ବାରମ୍ଭାର ଉପୁଜିବ। ସତର୍କତା ଅବଲମ୍ଭନ ନକଲେ ଏଭଳି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ଗରମ ପରିସ୍ଥିତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳାଭାବ। ବୃଦ୍ଧି ପାଉଥିବା ଚାହିଦା, ଜଳ ଆବଣ୍ଟନରେ ଅସମାନତା ଏବଂ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ନେଇ ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ସେଥିପାଇଁ ଜଳ ବଜେଟିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଜଳ ଉପଲବ୍ଧତା ଏବଂ ଚାହିଦାର ପଦ୍ଧତିଗତ ମୂଲ୍ୟାଙ୍କନ ଜଳ ବଜେଟିଂ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଉପଲବ୍ଧ ଥିବା ଜଳ ଏବଂ ନବୀକରଣୀୟ ପ୍ରକ୍ରିୟା ମାଧ୍ୟମରେ ସନ୍ତୁଳିତ ଜଳ ବ୍ୟବହାରକୁ ସୁନିଶ୍ଚିତ କରିବା ଏହି ଜଳ ବଜେଟ୍ର ଅନ୍ୟତମ ଉଦ୍ଦେଶ୍ୟ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳର ସ୍ଥିତି

0: କାର୍ଯ୍ୟକ୍ଷମ ହୋଇଛି। ଏଭଳି ବ୍ୟବସ୍ଥାରେ ଭୂତଳ ଜଳସ୍ତର ପାଖାପାଖି 4% ବୃଦ୍ଧି ପାଇବା ସହିତ ମୃତ୍ତିକାର ଉର୍ବରତା ହ୍ରାସ ଏବଂ କ୍ଷୟକୁ ରୋକାଯାଇପାରୁଛି, ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଉଛି। 4 ନିୟୁତରୁ ଅଧିକ ଲୋକ ଏବଂ 4.5 ନିୟୁତରୁ ଅଧିକ ପ୍ରାଣୀ ସମ୍ପଦ ବିଶେଷ ଭାବେ ଏହାର ସୁଫଳ ପାଉଛନ୍ତି। ସମ୍ପ୍ରଦାୟ ନେତୃତ୍ୱାଧୀନ ଏଭଳି ବ୍ୟବସ୍ଥା ଜଳ ସଂରକ୍ଷଣ ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିପାରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରୌଦ୍ରତାପଜନିତ କଠିନ ପରିସ୍ଥିତିରେ ଜଳାଭାବ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହିସବୁ କ୍ଷେତ୍ର ପ୍ରତି ଆମେ ସତର୍କ ରହିବା ସହିତ ଜଳ ସଂରକ୍ଷଣ ଏବଂ ସଦୁପଯୋଗ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ପଡ଼ିବ।
1: ଶ୍ରୋତାବନ୍ଧୁ, ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବ୍ରହ୍ମପୁର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 7.6 MHz ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଚିତ୍ତରଞ୍ଜନ ତ୍ରିପାଠୀ, ଅନୁପ୍ରିୟା ଏବଂ ସଚ୍ଚିଦାନନ୍ଦଙ୍କ ମିଳିତ କଣ୍ଠରେ ପ୍ରଥମ ଗୀତଟିକୁ ନେଇଛୁ ଚଳଚ୍ଚିତ୍ର ଧୌଳି ଏକ୍ସପ୍ରେସ୍।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବ୍ରହ୍ମପୁର। ସମୟ ରାତି 17:15 ହେବାକୁ ଯାଉଛି। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରେଡ଼ିଓ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏସୀୟ ରିଲେ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମ କହିଛନ୍ତି। ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଅନ୍ତର୍ଜାତୀୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି। ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନ ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
2: ପ୍ରଧାନମନ୍ତ୍ରୀ ଜୀ ନେ କ୍ୟାବିନେଟ୍ ମେ ମୌସମ କି ଯୋ ହିଟ୍ ୱେଭ୍ କି ପରିସ୍ଥିତି ହେ ଉସକା ଭି ସଭି ମନ୍ତ୍ରୀଙ୍କ ସାଥ ଚର୍ଚ୍ଚା କି ଔର ମାନ୍ୟ ପ୍ରଧାନମନ୍ତ୍ରୀ ଜୀ କା ଯୋ ରାଷ୍ଟ୍ର କେ ପ୍ରତି ଆହ୍ୱାନ ହେ ଉସୀ ଆହ୍ୱାନ କେ ତହତ ସଭି ସେ ଅପନେ ଅପନେ ମନ୍ତ୍ରାଳୟ ମେ ସୁବିଧା ପହଞ୍ଚାନେ କି କିସ ତରହ କି ସୁବିଧା କି ଜା ସକତି ହେ ଉସକେ ଉପର ଭି ଚର୍ଚ୍ଚା।

ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ସାର୍ଥକ ପିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଜ୍ଞାନକୌଶଳ ପ୍ରୟୋଗ କରାଯିବା ଦ୍ୱାରା କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସଫଳତାର ସହ ପହଞ୍ଚିପାରିବ। ଗମନାଗମନ ଖର୍ଚ୍ଚ ଲାଗି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ଲାଭାଂଶ ମଧ୍ୟ ବୃଦ୍ଧି କରିବା ବ୍ୟବସ୍ଥା ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶର ସାମଗ୍ରିକ ବିକାଶ ଲାଗି ଉତ୍ତର ପୂର୍ବାଞ୍ଚଳର ଉନ୍ନତି ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ନବସୃଜନ, ଆପୋଷ ବିଶ୍ୱାସ ତଥା ନୂତନ ଚିନ୍ତାଧାରା ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ମସିହାରେ ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ୍ ସିଟି ରନର୍ ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ମସିହା ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅଗଷ୍ଟ ମାସରେ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରିଷଦର ଏହି ନିଷ୍ପତ୍ତି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର, ସିବିଏସ୍ଇ ଏବଂ ଏନ୍ସିଆର୍ଟିକୁ ନୋଟିସ୍ ଜାରି କରିବା ସହିତ 2 ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳତା, ଭିଭିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2024 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି ପ୍ରୋଭିଜନାଲ୍ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ ତେବେ ଏ ସମ୍ପର୍କରେ 3 ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲ୍ରେ ଆଗାମୀ 31 ସନ୍ଧ୍ୟା 6 ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେସ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥଲେଟିକ୍ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡୀଗଡ଼ଠାରେ ଏସୀୟ ରିଲେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। ଆଇପିଏଲ୍ କ୍ରିକେଟର ଚଳିତ ସଂସ୍କରଣରେ ଆଜି

0: ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାର ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ଭାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ସଡ଼କ ଆବାସ ରାସନ କାର୍ଡ ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: ଓଡ଼ିଶା ସରକାରଙ୍କ ସବୁ ବିଭାଗର ଅଧିକାରୀମାନଙ୍କୁ କହିଥିଲି, ମାନ୍ୟବର ଦେବପୁର ବିଧାୟକ ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରେଙ୍ଗାଲି ବନ୍ଧ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ, ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ ଗରିବ ଲୋକଙ୍କୁ ଜମି ଦେବା ଏବଂ ତା ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଙ୍ଗଲ ଜମିନର ଅଧିକାର, ଇଏ ସବୁ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର ତିନିଟା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ୍ ଭିତରେ ଅଛି ପ୍ରଧାନ ପାଠର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ମୋର ଦୃଷ୍ଟିଗୋଚରକୁ ଆଣିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ, ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ, ୱାର୍କସ ଡିପାର୍ଟମେଣ୍ଟ ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି, ଆଲୋଚନା କରିବି, ତାର ସମାଧାନ କରିବା ପାଇଁ। ଦେବ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ, ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।
2: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ, ବାଳିକାଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ ପହିଲାକୁ 18 ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30ରୁ ଜୁନ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର 10ମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ଜଳସେଚନ, ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷ

0: ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚା ଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଶ୍ରୋତାବନ୍ଧୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.5 ମେଗାହର୍ଟ୍ଜ କେ। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ କୃଷି ସଂସାର। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା। ଉପସ୍ଥାପନାରେ ଅଛନ୍ତି ଅରୁଣ କୁମାର ଶତପଥୀ।
3: घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
4: आपके घर के लिए भरोसे का दूसरा नाम चेटिनाड सीमेंट का मैक्स रीट सीमेंट। 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस।
5: समाधान समारोह 2026 बंधुगण मान्यवर सुप्रीम कोर्ट रे विचाराधीन थिबा पारिवारिक विवाद, दुर्घटना जनित क्षतिपूरण मामला, चेक बाउंस मामला, भू अधिग्रहण जनित मामला, रफा योग्य फौजदारी मामला, श्रम विवाद ओ अन्यान्य उपयुक्त मामला जेउथरे आपोस बुझामणा हे संभव, आगामी अगस्त मास 21 22 ओ 23 तारिख रे एक विशेष लोक अदालत माध्यम रे भारतर मान्यवर सुप्रीम कोर्ट नूआदिल्ली ठारे फैसला करा जिवो। यार सविशेष विवरण पाई निकटस्थ आईन सेवा अनुष्ठान किंबा 1510000 रे जोगाजोग करंदू।

0: ଭଉଣୀ ମୁଁ ଆସିବା ପୂର୍ବରୁ ଆସିକି ଆଜି ବସିଯାଇଛ।
1: ନମସ୍କାର ଭାଇନା।
0: ନମସ୍କାର ନମସ୍କାର। ମୁଁ ଆଜି ଦେଖିଲି ଆଉ ତମେ ସହଳ ଆସିକି ବସିଛ, ବୋଧେ କାମ ଫାମ କେଉଁଠୁ ଯାଇନ, ନହେଲେ ତ ସାରିଦେଇକି ଶୀଘ୍ର ଆସିକି ଏ ଖରାକୁ ଦେଖିକିରି ଡରିକିରି ଆଉ କ'ଣ ନ ଯାଇକିରି ଖାଲି ବୈଠକଟାକୁ ପଳେଇବି ବୋଲିକି
1: ସତ କଥା ଅନୁମାନ କରିଦେଲ। କାହିଁକି ବୋଲି କହିଲେ, ଯୋଉ ଖରା ହଉନି କି ସେ ଖରାରେ ଯୋଉ 11ଟା ପରେ କାମ କରିବାକୁ ତ ମନା କରାହଉଛି। ଆମେ ବି ସଚେତନ
0: ହେଇଗଲୁ,
1: ଜମିଟାକୁ ଟିକେ ଉଲ୍ଟପାଳ କରିବା କଥା ସିନା କାଲି ଆଡୁ କରିଦେଇଥିଲି, ଏଇ ଯୋଉ ସୋମବାର ଦିନ ମଙ୍ଗଳବାର ଦିନ ଏସବୁ କରିଦେଇଥିଲି ହେଲା। ଏବେ ଖାଲି ଟିକେ ରଗିବା କଥା, ଖାଲି ବିହନ କେମିତି କୋଉଠୁ ଆଣିବା, ଏପଟ ସେପଟ ଯିବା କଥା, ସେଥିପାଇଁ 11ଟା ପୂର୍ବରୁ ଯାହା ଯାହା କାମ ଥିଲା ସବୁ କରିଦେଇଛି।

0: ରାଜ୍ୟରେ ଆମେ ଘରେ ବିଶ୍ରାମ ନେବାଟା ସବୁଠୁ ଉତ୍ତମ।
1: ଗୋଟେ କଥାଟେ କ'ଣ ଜାଣିଛ କି?
0: ହଁ,
1: ଆମେ ତ କେତେବେଳେ ଆଉ ପରିବାର ବୋଲିକି ମିଶିକି କେତେବେଳେ ଘରେ ରହିବାର ଆଉ ଜାଣୁନୁ, ଚାଷବାସରେ ଲାଗିଥାଉ ସବୁବେଳେ। ହେଲେ ଏବେ ଯୋଉ ଖରାଟା ହଉଛି, ରଘୁଆ ବୋଲେ ବାହାରକୁ ଛାଡ଼ୁନି ଆଉ। ରଘୁଆ, ରଘୁଆର ବାବା ଆଉ ମୁଁ ଆଜି ମିଶିକି ବଢିଆ ଗୋଟେ ତାସ ଖେଳଟେ ପକେଇଲୁ ନା ଆଉ।
0: ନାଇଁ ଖାଲି ତ ଖେଳ ନାହିଁ, ଆମେ ମଧ୍ୟ ନିଜର ମନର କଥା କିଏ ଦୁଃଖ ସୁଖ ଟିକେ ପରିବାର ଚାଲିଚଳନ ଜଞ୍ଜାଳ ବିଷୟରେ ଟିକେ କଥାବାର୍ତ୍ତା ଟିକେ ମଝିରେ ମଝିରେ ହେଲେ ବି ଏମିତି ସମୟଟା ଆମର ଏଇ ଯୋଉ ଦ୍ୱିପହର ସମୟଟାରେ ଆମେ ଘରେ ରହିଗଲେ କଥା ଚାରିପଦ ହେଲେ ମଧ୍ୟ ଆମକୁ ଭଲ ଲାଗିବ।
1: ହଁ, ସୁଖ ଦୁଃଖ ଟିକେ ହେଲେ ଟିକେ ଭଲ ଲାଗୁଛି। ତାପରେ ରଘୁଆଟା ସବୁବେଳେ ସ୍କୁଲ ପଳାଉଥିଲା ଆଗ, ଏବେ ଟିକେ ଆମେ ରହୁଥିଲେ ରଘୁଆଟାକୁ ହେଲେ ବାହାରକୁ ଛାଡ଼ୁନି ବା, ଆଉ ଖରା ହୋଇକି ବାହାରକୁ ଆଉ ଖେଳିବାକୁ ଛାଡ଼ୁନି, ଘରେ ବସି ଖେଳୁନି ରେ ବାପା ବୋଲି କହିଲେ ସେ ଆମ ସହିତ ଟିକେ ନଙ୍ଗର ପଙ୍ଗର ହେଇଯାଉଛି ଆଉ। ତାକୁ ହେଲେ ଖୁସି ଲାଗୁଛି, ଆମ ହେଲେ ଖୁସି ଲାଗୁଛି ପିଲାଟା ପାଖରେ ରହିଲେ।
0: ଭଲ ଭଲ କଥା, ସେଇଥିପାଇଁ ଆଜି ସଳକ ପଳେଇ ଆସିଛ
1: ମନଟା।
0: ହେଲେ ଭଉଣୀ, ଆମେ ତ ବୈଠକରେ କେତେ ଗୁଡ଼ିଏ କଥା ସବୁ ଚାଷବାସ କଥା ସବୁ ପକଉଛେ, ତ ଗୋଟିଏ କଥା ମୋ ମନକୁ ଆସିଲା କ'ଣ କି ନା, ଆସ୍ତେ ଆସ୍ତେ ସବୁ ରାସାୟନିକ ସାର ସବୁ ପ୍ରୟୋଗ କରିକି ଚାଷବାସ ବଢ଼େଇ ବଢ଼େଇ ଚାଲିଛନ୍ତି,
1: ଫସଲ ଅଧିକ ଅମଳ କେମିତି ହେବ ଆଉ।
0: ଜୈବିକ କୃଷିଟାକୁ ସବୁ ପାସୁରି ପାସୁରି ଦେଇ ପଳେଇଲେଣି, ତଥାପି କିଛି ଲୋକ ଜୈବିକ କୃଷି କରୁଛନ୍ତି, ତା ସାଙ୍ଗରେ ଆମର ପାରମ୍ପରିକ ଚାଷ ପ୍ରଣାଳୀରେ ମଧ୍ୟ ଚାଷ କରିକି ଚଲେଇଛନ୍ତି। ହେଲେ ସେମିତି ଜଣେ ଆମର ଚାଷୀ ଭାଇ ଆମର ଦିଗପହଣ୍ଡି ବ୍ଲକ ଅଞ୍ଚଳର ସିନ୍ଧୁବା ଗ୍ରାମର, ତାଙ୍କ ସହିତ ମୋର ଭେଟ ହେଲା। ଭେଟ ହଉ, ସେ ଯେଉଁ ପାରମ୍ପରିକ ପ୍ରଣାଳୀରେ ଚାଷ କରୁଛନ୍ତି ଆଉ ଜୈବିକ ଚାଷ କରୁଛନ୍ତି, ଆମର ଚାଷ କଲା ସମୟରେ ତାଙ୍କର ଶ୍ରମକୁ ଲାଘବ କରିବା ପାଇଁ ଗୀତ ପଦେ ପଦେ ବୋଲିକିରି ଆମର ହଳିଆ ଗୀତ ଅଛି, ସେ ଚାଷରେ ମାତିଛନ୍ତି। ଏଇଟା ଦେଖିଲା ପରେ ଘୋଡ଼ିଏ ଛିଡ଼ା ହେଇ ପଡ଼ିଲି ଆଉ ତାଙ୍କ ସହିତ କଥା ହେବାକୁ ଇଚ୍ଛା ହେଲା, କଥା ହେଇଛି ଆଉ।
1: ତାହେଲେ ଆମ ବୈଠକରେ ପକଉନ, ମତେ ଭଲ ଲାଗିବ ନା, ଆଜି ଟିକେ ମନଟା ଫୁର୍ତ୍ତି ଅଛି ବା।
0: ତାଙ୍କ ସହିତ ଯେଉଁ କଥାବାର୍ତ୍ତା କରିଛି, ସେ ଚାଷୀ ହେଲେ ସୁଦାମ ବେହେରା, ଆମର ସିନ୍ଧୁବାର ଦିଗପହଣ୍ଡି ବ୍ଲକର ସେ ଚାଷୀ। ମୁଁ କ'ଣ କଥାବାର୍ତ୍ତା କରିଛି ଟିକେ ଶୁଣ।
1: ଶୁଣିବା
0: ଆଜ୍ଞା। ନମସ୍କାର।
2: ହଁ ନମସ୍କାର ଆଜ୍ଞା,
0: ଆପଣଙ୍କ ପରିଚୟଟା?
2: ମୁଁ ସୁଦାମ ବେହେରା, ଆମର ଦିଗପହଣ୍ଡି ବ୍ଲକ ଚଷାନିମହଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ, ସୁଦାମ ବେହେରା, ପିତା ପ୍ରକାଶ ବେହେରା।
0: ଆଚ୍ଛା, ଆପଣ ଜଣେ ଯୁବକ ଆଉ ଚାଷବାସରେ ଲାଗିଛନ୍ତି?
2: ଆଜ୍ଞା।
0: କ'ଣ ସବୁ ଚାଷ କରନ୍ତି ଜମିରେ?
2: ସାର୍, ଚାଷ ତ ଆମର ପରମ୍ପରା ଚାଷ, ବାପା ଜେଜେବାପା ମୁଣ୍ଡରୁ ଚାଷ କାମ ଆମର। ଆମର ଧାନ ଚାଷ, ମୁଗ ଚାଷ, ରାଶି ଚାଷ, ଏସବୁ ପନିପରିବା ଚାଷ, ଏବେ ଫୁଲ ଚାଷ ଚାଲିଛି, ମାନେ ଗେଣ୍ଡୁ ଫୁଲ ଚାଷ, ତା ସାଙ୍ଗରେ ଗାଈ ଅଛନ୍ତି ଆଗରୁ, ସବୁ ପ୍ରକାରର ଚାଷୀ ଆଉ।
0: ଆଚ୍ଛା, ଆପଣ ଚାଷୀ ପରିବାରର ଚାଷ କାମରେ ମଧ୍ୟ ନିୟୋଜିତ ଅଛନ୍ତି, ଆପଣ ବାପାଙ୍କ ସହିତ ମିଶିକି ଚାଷବାସ କରନ୍ତି ନା ନିଜେ ସ୍ୱତଃପ୍ରୋତ ଭାବେ କରନ୍ତି?
2: ବାପା, ବାପାଙ୍କ ବାପା ମୁଁ ମାନେ ହାତ ଧରିକିରି
0: ଚାଷବାସ
2: ବିଷୟରେ।
0: ତ ଆପଣ ବର୍ତ୍ତମାନ ଆଜିର ଯେଉଁ ଚାଷ ପଦ୍ଧତି ସବୁ ରହିଛି, ଆପଣ ସେ ହଳ ଲଙ୍ଗଳର ଚାଷ କରୁଛନ୍ତି ନା ଟ୍ରାକ୍ଟର ମାଧ୍ୟମରେ କରୁଛନ୍ତି?
2: ନା ନାଇଁ ସାର୍, ଆମର ହଳ ଅଛି,
0: ହଳ କରୁଛନ୍ତି।
2: ହଁ, ଅଧିକା ଯଦି ଆବଶ୍ୟକ ପଡ଼ିବ ଟ୍ରାକ୍ଟରରେ କାମ କରାଯାଉଛି, କିନ୍ତୁ ଆମର ହଳ ଏବେ ବି ଅଛି, ହଳ ଅଛି।
0: ଆପଣ ହଳ ବୁଲେଇଛନ୍ତି ଜମିରେ?
2: ସାର୍, ହଳ ବୁଲେଇଛୁ, ଗୀତ ଗାଇଛୁ, ମାନେ ଆମକୁ ଗୋଟେ ଚାଷୀ ଜୀବନରେ ଆମେ ଗୋଟେ ଭୋକ ସବୁ ଭୁଲି ଯାଉଛୁ, ଆମ ଚାଷୀ ଜୀବନରେ ମାନେ ଗୀତ ବି ଭୋକ ସମୟରେ କି ଖୁସି ସମୟରେ।
0: ଚାଷୀ ଯେତେବେଳେ ଚାଷ କରେ ବା ହଳ କରେ, ତାକୁ ତ ନିଶ୍ଚୟ ପରିଶ୍ରମ ହବ।
2: ଆଜ୍ଞା,
0: ଗୋଟେ ଚାଷୀ ମାଟି ସହିତ ମାଟି ହେଲେ ଯାଇକି ତାର ସେ ଜମିରେ ସେ ଫସଲ ଫଳେଇବ।
2: ଆଜ୍ଞା,
0: ତ ଏଇ ଯେଉଁ ଶ୍ରମକୁ ଲାଘବ କରିବା ପାଇଁ ଚାଷୀ ଆଉ ସେ

0: ଛୁଆ ଦେଇଛନ୍ତି, 400-500 ଗୋଟେ ଗାଈର କ୍ଷୀର ହେଉଛି। ଏବେ ଆଉ ଟିକେ ସେ ଗାଈଟାକୁ ଟିକେ ଅଧିକା ବଢ଼େଇକିରି କରିବା ପାଇଁ ବୋଲିକିରି ଚିନ୍ତାଟା ଚାଲିଛି। ମୁଁ କିଛି ଆମେ ତ ବଞ୍ଚିବା ବଞ୍ଚିବା, କିଛି ଲୋକକୁ ତା ସାଙ୍ଗରେ କାମ ଦେବା, ଏମିତି ଚିନ୍ତା ଚାଲିଛି।
1: ବହୁତ ବଢ଼ିଆ କଥା। ଦେଖନ୍ତୁ, ମାନେ ଗୋ ଆଧାରିତ କୃଷି ବା ଗାଈ ହେଲା ଚାଷର ଗୋଟେ ମେରୁଦଣ୍ଡ।
0: ଆଜ୍ଞା,
1: ଗାଈ ବିନା ଆପଣଙ୍କର ଜୈବିକ କୃଷି ଅସମ୍ଭବ।
0: ଆଜ୍ଞା,
1: ଗୋମୂତ୍ର, ଗୋବର, ଗାଈର ସବୁକିଛି ଜିନିଷ
0: ଆପଣ। ସାର୍ ସାର୍ ବାପା କହୁଥିଲେ ଆଗ ଯେ ପରିସ୍ଥିତି ଏମିତି, ତମେ ଗାଈ ନ ରଖିବ ଜମି କାନ୍ଦିବ, ଜମିରେ ଯୋଉ ପିଡ଼ିଆ ପଡୁଛି, ଯୋଉ ମାନେ ଆମ ଦେହ ଯଦି କେମିକାଲ ପଡୁଛି, ଆମର ଯଦି ଦେହ ଜଳୁଛି, ସେ ଜମି ଉପରେ ବି ଯୋଉ କେମିକାଲ ପଡୁଛି,
1: ସେ
0: ବି ମାଟି ମା ବି ସେ ବି ଦୁଃଖ କରୁଥିବ। ସେଇଟା ପାଇଁ ଆମେ ତାକୁ ଗୋବର ବିନା ପିଡ଼ିଆ ବିନା ଇଏରେ ଔଷଧରେ ନ କରିକିନା ଆମର ଗାଈରୁ ଗୋବର, ଗାଈରୁ ମୂତ୍ର ପଡ଼ିକିରି ଆଦାୟ
1: ଜୈବିକ ପ୍ରଣାଳୀ।
0: ଆଜ୍ଞା ସାର୍, ଆଜ୍ଞା ସାର୍,
1: ଜୈବିକ ପ୍ରଣାଳୀରେ ଚାଷ ପ୍ରକୃତ। ଏବେ ସେ ଜୈବିକ ଚାଷ ଆସ୍ତେ ଆସ୍ତେ ହଜି ହଜିଗଲାଣି, କିନ୍ତୁ ସେଇଟା ଶୁଭଙ୍କର ନୁହେଁ। ମାଟିଟା ଯେଉଁ ପ୍ରକାର ଟାଣ ହେଇଗଲାଣି, ମାଟିର ଉର୍ବରତା ପାଇଁ ଜୈବିକ ସାର ପ୍ରୟୋଗ କରିବାଟା ନିହାତି ଦରକାର ଅଛି। ଏଣୁ ଜୈବିକ ଚାଷ ଯଦି କରିବାର ଅଛି, ତାହେଲେ ଗାଈ ନିହାତି ଆମର ଆବଶ୍ୟକ।
0: ଆଜ୍ଞା,
1: ଗୋମାତାକୁ ପାଳିବା ଦରକାର।
0: ଆଜ୍ଞା ସାର୍,
1: ବର୍ତ୍ତମାନ ଗୋମାତାକୁ ପାଳିବାରଟା ବେଶୀ କମି କମି ଯାଉଛି, ଦେଖାଯାଉଛି।
0: ଆଜ୍ଞା ସାର୍,
1: ଏଣୁ ଆପଣ ଯେଉଁ ଲକ୍ଷ୍ୟ ରଖିଛନ୍ତି ଗାଈ ରଖିବା ପାଇଁ, ଇଏ ଗୋଟେ ଭଲ ପଦକ୍ଷେପ।
0: ସାର୍, ଆମେ ସରକାରଙ୍କୁ ଟିକେ ଜଣାଇବା ପାଇଁ ଚାହୁଁଛୁ ଯେ ଗାଈ ଯେଉଁ ପ୍ରତି ସମସ୍ତେ ଗାଈ କରିବା ପାଇଁ ଇଚ୍ଛା କରୁଛନ୍ତି, କିନ୍ତୁ ଗାଈରେ ଲସ୍ ହେଉଛି ବୋଲି ସେ ଯେଉଁ ଗାଈ ଆଉ ଥରେ ସମସ୍ତେ ମାନେ ଫାର୍ମଟା ଭାଙ୍ଗି ଯାଉଛି। ମାନେ ଗାଈ ମଣିଷକୁ ଯେମିତି ଆମର ଯେଉଁ ଚାଉଳ ପତ୍ର ଦାନା ଦିଆ ହେଉଛି, ମାନେ ଖାଇବା ଦିଆ ହେଉଛି, 5 କେଜି ଲେଖା ଚାଉଳ ହିସାବରେ 10 କେଜି ଏବେ ଦେବା ପାଇଁ ଗଭର୍ଣ୍ଣମେଣ୍ଟ କହିଛନ୍ତି, ସେମିତି ମାନେ ପ୍ରତି ପଞ୍ଚାୟତ ଦାୟିତ୍ୱରେ ଆମ ଗାଈକି ଯଦି କିଛି ଖାଦ୍ୟ ଦିଅନ୍ତେ ସରକାର, ସେଇଟା ଆଉ ଟିକେ ସୁବିଧା ହୁଅନ୍ତା ସାର୍।
1: ନିହାତି ଏ କ୍ଷେତ୍ରରେ ମଧ୍ୟ ଆପଣମାନେ ଚାଷୀ ଭାଇମାନେ ଯେଉଁମାନେ ଆମର ଶ୍ରୋତା ବନ୍ଧୁମାନେ ଅଛନ୍ତି, ଆମ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ସେମାନେ ମଧ୍ୟ ଉଦ୍ୟମ କରିବା ଦରକାର। ତ ବିଶେଷ କରି ସରକାର ମଧ୍ୟ ଗାଈ ପାଇଁ ଏବେ ଗୋଶାଳା କୁହନ୍ତୁ ବା ଆପଣଙ୍କର ମୋ ଗୁହାଳ କଥା କୁହନ୍ତୁ,
0: ଆଜ୍ଞା ସାର୍,
1: ଘରେ ଘରେ ମୋ ଗୁହାଳର ଯୋଜନା ବି ଅଛି, ଏହାର ସୁଯୋଗ ନେବା ଦରକାର।
0: ଆଜ୍ଞା,
1: ଏବଂ ଅଧିକ ପରିମାଣରେ ଗାଈ ପୋଷିବା ବା ଡାଇରୀ ଫାର୍ମ କରିବା, ଏହା ନିହାତି ଚାଷ ପାଇଁ ଆଉ ଆମ ମଣିଷ ସମାଜ ପାଇଁ ଶୁଭ ସୂଚନା।
0: ଆଜ୍ଞା ସାର୍,
1: ଏଣୁ ଆପଣ ସେଥିପ୍ରତି ମନ ବଳେଇଛନ୍ତି, ଆଗକୁ ସବୁ ଗୋଶାଳା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
0: ଆଜ୍ଞା ଆଜ୍ଞା, ଯେଉଁ ପ୍ରକାର ପରିସ୍ଥିତି ଚାଲିଛି ଦୁନିଆରେ, ଯେଉଁ କ୍ଷୀର ଟିକେ ଭଲ କ୍ଷୀର ଟିକେ ପିଲାଟି ପିଇ ବୋଇଲେ ମିଳିବା ଅସମ୍ଭବ ହେଉଛି, ସେ ଜିନିଷଟା ପାଇଁ ବି ଆମେ ଟିକେ ଆଗକୁ ଉଦ୍ୟମ କରୁଛୁ ଯେ ଗାଈ କରିବା, ତାର କିଛି ଭଲ ଜିନିଷ ଲୋକଙ୍କ ପାଖରେ ପହଞ୍ଚିବା, ମାନେ ନର ସେବା, ନାରାୟଣଙ୍କ ସେବା, ସେ ସେବାରେ ଆମେ ନିୟୋଜିତ ହେବା।
1: ଏଇସବୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତା ପାଇଁ ଆମ ସରକାରଙ୍କ ମଧ୍ୟ ବିଭିନ୍ନ ବିଭାଗ ଅଛି, ଆମର ମତ୍ସ୍ୟ ପଶୁପାଳନ ବିଭାଗ, ତା ସହିତ କୃଷି ବିଭାଗ ଅଛି, ଏବଂ ଆମର ଉଦ୍ୟାନ ବିଭାଗ ଅଛି, ଏମିତି ସବୁ ବିଭାଗ ମାନ ସବୁ ରହିଛି ସରକାରଙ୍କର। କେତେବେଳେ ଯାଇକି ସାକ୍ଷାତ କରିଛନ୍ତି ଏସବୁ କରିବା ପାଇଁ ଯୋଜନା
0: କରିଛୁ? କରିଛୁ, ସେ ଆମର ଅଛନ୍ତି ଯେଉଁ ଆମର ବିହନ ଦେବା ପାଇଁ ବୋଲିକିରି, ସେମାନେ ଅଫିସର ମାନଙ୍କ ସାଙ୍ଗରେ ଡିଲିଂ ରଖା ହେଇଛି, ସେ ବିହନ ଗୁଡ଼ା

0: ସହିତ ସେ ନିଜ ବୁଦ୍ଧି ଟିକେ ଖଟେଇକି କାମ ବି କରୁଛନ୍ତି, ସେତିକିଟା ଭଲ ନାହିଁ। ଖାଲି ଆମେ ରାସାୟନିକ ପଦ୍ଧତି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବା ଅପେକ୍ଷା ପାରମ୍ପରିକ ଚାଷ କରିକି ସେ ବୈଜ୍ଞାନିକ ପଦ୍ଧତି ବିଷୟରେ ଟିକେ ଜାଣିକି ଯଦି ମିଶେଇକି ଚାଷ କରିବା ତାହେଲେ ଆମେ ଆଗକୁ ନିଶ୍ଚୟ ବଢ଼ିବା।
1: ସତ କଥା, ଏସବୁ କଥା ଯେଉଁମାନେ ଚାଷୀ ଭାଇମାନେ ଆମର ବୈଠକରେ ବସି ଶୁଣୁଛନ୍ତି, କାହା ପାଖରେ କେଉଁ ଗୁଣ ଅଛି, କିଏ କେଉଁ ପ୍ରଣାଳୀରେ କରୁଛନ୍ତି, ପ୍ରକୃତରେ ଆମର ବୈଠକ ଉଦ୍ଦେଶ୍ୟ କ'ଣ, ଏଇସବୁ ନା ଆଉ ସବୁ ଜାଣିବା। ଅଭାବ ଅସୁବିଧା କେଉଁଠି ହେଲା, କେଉଁଠି ଗଛରେ ପୋକ ଲାଗିଲା, କେଉଁଠି ମରୁଡ଼ି ହେଲା, କେଉଁଠି ବଢ଼ି ହେଲା, ବା କେଉଁଠି ପାଣିର ଅଭାବ ହେଲା, ପାଣିର ଅଭାବ ଜନିତ ଯେଉଁ ପ୍ରକାର ଆମ ଫସଲ କି ଚାଷବାସ ରହିଛି ସେଇଠି ପାଣି ଯେଉଁଠି ନାହିଁ ସେ ଜାଗାରେ ମଧ୍ୟ କେମିତି ଅଳ୍ପ ପାଣିରେ କରିହେବ, ସେ କଥା ଚାଷୀମାନେ ମଧ୍ୟ ଆମର ଏଇଠି ବୈଠକରେ ସବୁ ପକାଉଛନ୍ତି।
0: ଆଉ କୋଉଠି ଗଲେ ଆମ ପାଣି ପଞ୍ଚାୟତର ସୁବିଧା ବି ହେଇପାରିବ,
1: ଏ ସବୁ କଥା ବାଣ୍ଟୁଛନ୍ତି, ସବୁ କଥାବାର୍ତ୍ତାରୁ ଆମେ ବୈଠକରେ ସବୁ ଶୁଣୁଛନ୍ତି। ତ ଏବେ ଆଉ ଥରେ ଆମେ ଜଣେ ଚାଷୀଙ୍କୁ, ସଫଳ ଚାଷୀଙ୍କୁ ଆମେ ପାଇଛେ। ସେ ଛତ୍ରପୁର ବ୍ଲକ ଅଞ୍ଚଳର କତୁରୁ ଗ୍ରାମର ନରସିଂହ ମହାକୁଡ଼, ସିଏ କେମିତି ତାଙ୍କର ଚାଷବାସରେ ଲାଗିଛନ୍ତି, କେମିତି ସବୁ କରୁଛନ୍ତି, ଏ କଥା ତାଙ୍କର ସୁଖ ଦୁଃଖ ଭିତରେ ସେ ମୋତେ ବାଣ୍ଟିଛନ୍ତି, ସେ କଥାଟା ଟିକେ ଆଗେ ଶୁଣିଦେବା, ତାପରେ ଅନ୍ୟ କଥା। ଆଜ୍ଞା ନମସ୍କାର।
2: ଆଜ୍ଞା, ମୁଁ ଚାଷ ବିଷୟରେ ନେଇ କହୁଛି।
1: ଆପଣଙ୍କ ପରିଚୟଟା?
2: ନରସିଂହ ମାଙ୍କୁଡ଼, କତୁରୁ, ପୋଷ୍ଟ ପିପଳିଙ୍ଗି।
1: ଆପଣଙ୍କର ଏଇ ଯେଉଁ ଗାଁରେ ସବୁ ଉର୍ବର ଜମି ଅଛି, ଆପଣଙ୍କର କେତେ ଭରଣ ଜମି ଅଛି ବା କେତେ ଏକର ଜମି ଅଛି?
2: ଆମର 2 ଏକର ଅଛି।
1: 2 ଏକର ଜମିରେ କ'ଣ ସବୁ ଚାଷ କରୁଛନ୍ତି?
2: ଖାଲି ରବି ଫସଲ, ଇଏ ଖରିଫ ଫସଲ ହେଉଛି।
1: ଖରିଫରେ କ'ଣ କ'ଣ ଲଗାଇଛନ୍ତି?
2: ଧାନ, ଧାନ ଗୋଟେ ହେଉଛି। ଆଉ
1: କେଉଁ କେଉଁ କିସମର ଧାନ ଲାଗିଛି?
2: ଆମର ଯାହା ମାର୍କେଟକୁ ଆସୁଛି ସମ୍ପଦା ବୋଲି ଗୋଟେ ତା ନାଁ ସେଗୁଡ଼ା ଆସୁଛି, ତାପରେ ଅମୂଲ୍ୟ ଗୋଟେ ଆସୁଛି, ଆଉ ପୂଜା ଆସୁଛି, ଆଉ ସାମସୁରି ଆସୁଛି, ସୁବର୍ଣ୍ଣ ମସୁରି ଆସୁଛି। କିନ୍ତୁ ଆମକୁ ଯେଉଁ ଜମିକି ଭଲ କିଛି ହେଇପାରିବ ବୋଲି ଚେଷ୍ଟା କରୁଛୁ ସେ ଜମି ସେ ଧାନଟା ବ୍ୟବହାର କରୁଛୁ, ଖାଲୁଆ ଜମିକି ସେ ଧାନ, ଜବଡ଼ ଧାନ ଯେଉଁଟା ଆମର ପଡ଼ିବନି, ନଷ୍ଟ ହେବନି, ଆଉ ଟିକେ ଢେପ ଜଗି ଜାଗା ଦେଖି ତାକୁ ଟିକିଏ ଆଉ ସୁବିଧା ଧାନ ବାଛିକି ନେଉଛୁ।
1: ଆପଣଙ୍କର ଧାନର ବିହନ ସବୁ କେଉଁଠୁ ପାଆନ୍ତି, ଆଉ ବିହନ ସବୁ କେମିତି ବିଶୋଧନ କରନ୍ତି?
2: ବିହନ ଆଜ୍ଞା ପ୍ୟାକେଟ୍ ସଂଖ୍ୟା ସେ ଦୋକାନୀ ଆଣୁଛନ୍ତି, ନହେଲେ ଆମର ସୋସାଇଟିରେ ବି ଆଣୁଛି, ସେ ବି ଦେଉଛି କିଛି, ଆଉ ଯାହା ଅଛି ପ୍ରାଇଭେଟ୍ ଦୋକାନ ଆଣୁଛନ୍ତି, ତାଙ୍କ ଦୋକାନ

ଶ୍ରୋତାବନ୍ଧୁ ଶୁଣୁଥିଲେ ଲତା ମଙ୍ଗେସ୍କରଙ୍କ କଣ୍ଠରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମଟିକୁ ନେଇଛୁ ଏସ୍ ଜାନକୀଙ୍କ କଣ୍ଠରେ ଚଳଚ୍ଚିତ୍ର ଅନୁରାଧା।

শ্রোতাবন্ধু বিভিন্ন শিল্পীঙ্କ କଥାରେ ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ସମୟ ରାତି 8:30 ଶୁଣିବା ଏଥର କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ନେଇଛୁ ମହମ୍ମଦ ଅଜିଜ୍ଙ୍କ କଣ୍ଠଇ।

ଶ୍ରୋତାବନ୍ଧୁ, ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣେଇଲୁ କେତୋଟି ଆଲବମ୍ ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣିବେ ହିନ୍ଦୀରେ ସମ୍ବାଦ ଏବଂ ତା ପଛକୁ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ନମସ୍କାର
1: ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଆପଣମାନଙ୍କ ଅତି ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ
0: କିଛି କଥା କିଛି ଗୀତ।
1: ଆଜିର ଉପସ୍ଥାପନାରେ ମୁଁ ସ୍ମିତାଶ୍ୱିନୀ ମହାପାତ୍ର,
0: ମୁଁ ପୁଷ୍ପିତା ପଟ୍ଟନାୟକ। ସ୍ମିତାଶ୍ୱିନୀ, ଲାଗୁଛି ଆଜି ତମ ମନ ତ ଖୁସି ନୁହଁ।
1: ଅପ ଗୋଟେ କଥା କହିବି, ମନଟା ଏଥିପାଇଁ ଦୁଃଖ ଲାଗୁଛି, ଏବେ ମୁଁ ଆସିଲା ବେଳକୁ ଏମିତି ଗୋଟେ ଦୃଶ୍ୟ ମୋ ଆଖି ଆଗରେ ପଡ଼ିଲା, ମୋତେ କାହିଁ ସେସବୁ ଦେଖିକି ବା ଶୁଣିକି କିଛି ଭଲ ଲାଗିଲାନି।
0: ଏମିତି କ'ଣ ଦେଖିଲ ସ୍ମିତାଶ୍ୱିନୀ?
1: ମାନେ ଜଣେ ବ୍ୟକ୍ତି ଆଉ ଏ ଦୁନିଆରେ ନାହାନ୍ତି, ତାଙ୍କୁ ତ ମୁଁ ଜାଣିନି, କିନ୍ତୁ ଆସିଲା ବେଳେ ଯେହେତୁ ଗହଳି ଥିଲା ସେ ଜାଗାଟା, ସେଠି କିଛି ସମୟ ପାଇଁ ମୋ ଗାଡ଼ି ରହିଗଲା, ମାନେ ରଖିବାକୁ ମୁଁ ବାଧ୍ୟ ହେଲି।
0: ସ୍ମିତାଶ୍ୱିନୀ, ମଣିଷ ଜନ୍ମ ନେଇଛେ, ଯେତେବେଳେ ଆସିଲେ ଯିବାକୁ ତ ପଡ଼ିବ ନିଶ୍ଚୟ।
1: କିନ୍ତୁ କଥାଟି ଏତିକି ଦୁଃଖ ଲାଗିଲା ଯେ ଅବା ସେମାନଙ୍କ ଭିତରେ ପରସ୍ପର କ'ଣ କଥା ହଉଥିଲେ ଜାଣିଛ ନା, ହୁଏତ ଆମେ ଯଦି ତାଙ୍କ ପାଇଁ ଆଗରୁ କିଛି ଗୋଟେ କରିପାରିଥାନ୍ତୁ, କାଳେ ତାଙ୍କ ଜୀବନଟି ବଞ୍ଚିଯାଇଥାନ୍ତା, ଏମିତି ସବୁ ଶୁଣିବାକୁ ମିଳୁ।

0: ନଥିଲା। ତାମାନେ ତାର ବୋଧେ କିଛି ପାରିବାରିକ ସୁବିଧା ନଥିଲା, ସେ ବୋଧେ ଚିକିତ୍ସାରେ ଅବହେଳା କରିଦେଇଛି, ସେଇ କଥା କହୁଛ ତ?
1: ହଁ, ମୋତେ ସେମିତି ଲାଗିଲା କି ପାରିବାରିକ କିଛି ଗୋଟେ ଅସୁବିଧା ହୋଇଛି, ଯଦ୍ୱାରା କି ସେମାନେ ବୋଧେ ଜାଣିଯାଇ କିଛି ଗୋଟେ କରିପାରିଲେନି,
0: ଯେଉଁଥିପାଇଁ ସେମାନେ ଅଫସୋସ୍ ଏବେ କରୁଛନ୍ତି।
1: ହଁ,
0: ତାହେଲେ ନିହାତି ଭାବରେ ଏମିତିଆ ଘଟଣା ବହୁତ ଘଟୁଛି ସ୍ମିତା ଶୁଣି। ଆମେ ତ ଏଠି କହିବା ଯେ ଦେଖ, ଦୁନିଆରେ ଯେତେବେଳେ ବହୁତ କାମ ଆସେ କ'ଣ ହୁଏ କହିଲା, ଯେତେବେଳେ କାମଟା ହେଇଯାଏ ତାପରେ ଲୋକମାନେ ତାକୁ ଆଲୋଚନା କରନ୍ତି। ଯଦି ସମ୍ପର୍କଟା ସେତେ ନିବିଡ଼ ଥାନ୍ତା, ବନ୍ଧୁଟିଏ ଯଦି ତାଙ୍କ ବନ୍ଧୁକୁ କହିଦେଇ ପାରିଥାନ୍ତେ ଯେ ମୋର ଅସୁବିଧା ଅଛି, ଟିକେ ସାହାଯ୍ୟ କରିବା କି, କହିବା ଲୋକ ବି ବଢ଼ାଇଥାନ୍ତା, କରିବା ଲୋକ ବି ବଢ଼ାଇଥାନ୍ତା, କାମଟା ହେଇଯାଇଥାନ୍ତା, ହୁଏତ ଲୋକଟିର ଜୀବନଟା ବଞ୍ଚି ଯାଇପାରିଥାନ୍ତା। କିନ୍ତୁ ଅସୁବିଧା ଏଇଟା ହୁଏ, ଲୋକ ଖୋଲାମ ଖୋଲା କହିପାରନ୍ତିନି
1: କହିପାରନ୍ତିନି ଆଉ ପଛଘୁଞ୍ଚା ଦେଇଦିଅନ୍ତି।
0: କାହିଁକି ଆମ ସମ୍ପର୍କ କ'ଣ ମଜବୁତ ନୁହେଁ କି?
1: ମଜବୁତ ଥାଏ କି ନଥାଏ ସେଇଟା ଜଣାପଡ଼େନି ଅପା, କିନ୍ତୁ ମୁଁ ଯେଉଁ ଘଟଣାଟି ଦେଖିକି ଆସିଲି, ହୁଏତ ଯଦି ସେଇ ପାରିବାରିକ ଲୋକମାନେ ହୁଅନ୍ତୁ କିମ୍ବା ତାଙ୍କର ସମ୍ପର୍କରେ ଯେଉଁମାନେ ଥିଲେ ସେଇମାନେ ହୁଅନ୍ତୁ, ସେମାନଙ୍କର ମାନେ ଲୋକଟି ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଯଦି ତାଙ୍କୁ ଆଉ କିଛି ଭଲ ଚିକିତ୍ସା ଯୋଗାଇ ପାରିଥାନ୍ତେ ତାହେଲେ ବୋଧେ ଜୀବନଟି ବଞ୍ଚି ଯାଇପାରିଥାନ୍ତା।
0: ତାହେଲେ ଆମେ ତ ଏଠି ମାନେ ତମ କଥା ଶୁଣିଲା ପରେ ମୁଁ ଏଠି କହିବାକୁ ଚାହିଁବି ଯେ କେବଳ କଥାରେ କହିବାନି, ଆଜିଠୁ ଆମେ ଶପଥ ନେବା ଯେ ଆମକୁ ଯେତେବେଳେ ଯାହା ଆବଶ୍ୟକ ପଡ଼ୁଛି ଖୋଲା ହୃଦୟରେ ଆମେ ଆମ ବନ୍ଧୁଟିକୁ ସାହାଯ୍ୟର ହାତ ମାଗିବା, ଆଉ ଯଦି ଆମେ ଯେତିକି ପାରୁଛେ ଆମେ ଅନ୍ୟକୁ ସାହାଯ୍ୟ ନିଶ୍ଚୟ କରିବା, ହୁଏତ କାହା ଜୀବନଟେ ବଞ୍ଚି ଯାଇପାରେ, କିଏ ଦୁନିଆକୁ ପୁଣି ହସ ଖୁସିରେ ଦେଖିପାରେ।
1: ଅପା କଥାଟି ମତେ ବି ଭଲ ଲାଗିଲା, ଆମ ସମ୍ପର୍କ ସେତିକି ମଜବୁତ ହବା ଦରକାର, ଆଉ ଏଇ ମଜବୁତ ସମ୍ପର୍କରେ କଥା ହେଇ ହେଉ ଅପା, ଏବେ ଦେଖ ସମୟ କ'ଣ କହିଲାଣି।
0: ଆମର ବି ସମୟ ସହିତ ସମ୍ପର୍କ ବହୁତ ନିବିଡ଼ ଅଛି, ତା ସହିତ ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ବି, ନାଇଁ ସେଇ କଥା କହିବାକୁ ଚାହୁଁଛ ତ?
1: ନିଶ୍ଚୟ ନିଶ୍ଚୟ,
0: ବୋଧହୁଏ ଆମର କଲ୍ ସବୁ ଆସିଗଲାଣି, ତାହେଲେ ଜାଣିନେବା ପ୍ରଥମ କଲ୍ଟା କୋଉଠୁ କିଏ କରିଛନ୍ତି। ଚାଲ,
1: ହ୍ୟାଲୋ।
2: ହ୍ୟାଲୋ ଜିଜି, ହ୍ୟାଲୋ, ନମସ୍କାର।
1: ନମସ୍କାର ଆଜ୍ଞା,
2: ଭଲ ଅଛନ୍ତି?
1: ଆମେ ଭଲ ଅଛୁ, ଆପଣ କିଏ କହୁଥିଲେ, କୋଉଠୁ କହୁଥିଲେ ଟିକେ କହିଲେ? ଆପଣ ଗଡ଼ପାଣି ସାହୁ କହୁଥିଲେ? ହଁ, କେମିତି ଅଛନ୍ତି? ଗରମ ହଉଛି, ଖରା ହଉଛି? ହଁ, ଖରା ଦିନେ ତ ଖରା ହବ, ତାକୁ ଧରିକି ଆମକୁ ସଜାଗ ରହିବା ପାଇଁ ପଡିବ। ଆଉ ଆଜି କଣ ଗୀତ ଶୁଣା କହିଲେ? ଆପଣଙ୍କୁ ଗୋଟେ ସୁନ୍ଦର ଗୀତ ଶୁଣେଇ ଦଉଛୁ, ରହିଲୁ, ନମସ୍କାର। ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଜ୍ଞା, ନମସ୍କାର।
2: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ,
0: ଆଜ୍ଞା ନମସ୍କାର।
1: ହଁ ନମସ୍କାର ଦିଦି,
0: ନମସ୍କାର। ଭଉଣୀ କିଏ କହୁଥିଲେ?
1: ମୁଁ ପାର୍ବତୀ ଭୂୟାଁ କହୁଛି।
0: ଆଚ୍ଛା, କେମିତି ଅଛନ୍ତି?
1: ହଁ ଭଲ ଅଛି। ଆଉ ଦିଦି ଆପଣ କେମିତି ଅଛନ୍ତି?
0: ମୁଁ ବହୁତ ଭଲ ଅଛି, ମାନେ ଆମେ ବହୁତ ଭଲ ଅଛୁ, ଆପଣ ବି ଭଲ ଥିବେ ବୋଲି ଆମେ ଆଶା ହିଁ କରୁଛୁ। ଆଉ ଖରାଦିନ, ହଁ ମୁଁ ସ୍ମିତାଶ୍ୱିନୀ, ମୁଁ ସ୍ମିତାଶ୍ୱିନୀ ଦିଦି କହୁଛି। ବନ୍ଦନା ଦିଦି, ବନ୍ଦନା ଦିଦି ବି ବହୁତ ବଢିଆ ଅଛନ୍ତି, କିନ୍ତୁ ଆଜି ଆପଣଙ୍କ ସହିତ କଥା ହଉଛନ୍ତି ପୁଷ୍ପିତା ଦିଦି।
2: ନମସ୍କାର,
0: ହଁ କଥା ହୁଅନ୍ତୁ ପୁଷ୍ପିତା ଦିଦିଙ୍କ ସହିତ।
2: ନମସ୍କାର ପାର୍ବତୀ ଭଉଣୀ, ଆମର କେମିତି ଅଛନ୍ତି କହିଲେ? ହଁ ଶୀତ ଦିନେ ଶୀତ ହବ, ଗରମ ଦିନେ ଗରମ ହବ, ସବୁର ମଜା ଆମେ ନବାକୁ ପଡିବ ନା। ଆଉ କହିଲେ ଆପଣ ନିଜସ୍ୱ, ଆପଣ ନିଜର କଣ ସବୁଠୁ ବଢିଆ ଗୁଣ ଅଛି, ଆପଣଙ୍କୁ ଲୋକ କାହିଁକି ଭଲ ପାଉଛନ୍ତି? ବାଃ ବଢିଆ ଗୁଣ, ସେଇଟା ସବୁଠି ସବୁ ଝିଅ ମାନଙ୍କର ରହିବା ଦରକାର ନାହିଁ କି?
0: ମାନେ ରାଗନ୍ତିନି ନା ବାପା,
2: ଧୈର୍ଯ୍ୟ ଅଛି ତାଙ୍କ ପାଖରେ
1: ଯଥେଷ୍ଟ,
2: ଯେତେବେଳେ ଶାସନ ଦରକାର ସେ ଶାସନ କରନ୍ତି।
0: ମାନେ ପ୍ରତ୍ୟେକ ଘରେ ଜଣେ ଜଣେ ଏମିତି ରହିବା ଦରକାର। ଆଉ କଣ ଆଜି ଗୀତ ଶୁଣେଇବୁ ଆମେ ଆପଣଙ୍କୁ?
1: ଆଜି ପୁଅ ପାଇଁ ଦେଇଦେବେ ରୋହିତ,
0: ବହୁତ ବଢିଆ, ଆମେ ଗୀତଟି ଶୁଣେଇ ଦେବୁ। ଆଉ ପୁଅ କଣ କରୁଛନ୍ତି କି? ପୁଅ କୋଉ କ୍ଲାସ?
1: ତାର
0: ପ୍ରଥମ କ୍ଲାସ, ଝିଅର ଚତୁର୍ଥ କ୍ଲାସ। ଆମେ ତାହେଲେ ପୁଅଙ୍କ ପାଇଁ ଏଇ ଗୀତଟି ଶୁଣେଇ ଦେବୁ।
1: ଧନ୍ୟବାଦ,
2: ନମସ୍କାର।
1: ନମସ୍କାର।

0: କିଛି କଥା କିଛି ଗୀତ କାର୍ଯ୍ୟକ୍ରମ।
1: ନମସ୍କାର ମ୍ୟାଡମ।
0: ନମସ୍କାର, କିଏ କହୁଥିଲେ?
1: ଗନ୍ଧରୁ କହୁଥିଲି।
0: ଗନ୍ଧରୁ କିଏ
1: କହୁଥିଲେ? ବାବୁଲା ସେଠି।
0: ବାବୁଲା ଭାଇ ଆମର କଣ କରନ୍ତି କହିଲେ?
1: ମୋ ବିଲ୍ଡିଂ ଖୋଳା ଖୋଳି କାମ ହେଲା।
0: ବର୍ତ୍ତମାନ କାମ ବନ୍ଦ କରି ଆଉ ମନ ପଡିଗଲା, ଆମ ପାଖକୁ ଫୋନ କରିଦେଲେ। ଏବେ ତ ଲାଗିଗଲା, ଲାଗିବା ପୂର୍ବରୁ କଣ ଭାବିଥିଲେ? ଲାଗିଲେ ସବୁ କଣ କହିଦେବେ କହିଲେ? ଏ ଫୋନ ଲାଗିଗଲା ମାନେ ସବୁ କହିଦିଅନ୍ତୁ।
1: ନମ୍ବର ଚେଞ୍ଜ ହେଇଛି, ତାପରେ ବିଲ୍ ନମ୍ବର ଚେଞ୍ଜ ହେଇଥିଲା।
0: ହଁ, ନାଇଁ ନାଇଁ, ଆମ ନମ୍ବର ଚେଞ୍ଜ ହେଇନି, ପ୍ରକୃତରେ ସମୟଟା ଟିକେ ପରିବର୍ତ୍ତନ କରାଯାଇଛି। ଯେହେତୁ ଫୋନଟା ଲାଗିଯାଇଛି, ପ୍ରଥମେ କହିଦିଅନ୍ତୁ କୋଉ ଗୀତଟା ଆପଣ ଭାବିଛନ୍ତି ଶୁଣିବା ପାଇଁ?
1: ସୁନାପନ୍ଦିର
0: ଆପଣଙ୍କର ସିନା ଫୋନ ଲାଗୁନଥିଲା, ଆମ କାର୍ଯ୍ୟକ୍ରମ ଶୁଣୁଥିଲେ କି ନାଇଁ କହିଲେ? ଭଲ ଲାଗୁଛି। ନାଇଁ, ମଙ୍ଗଳବାର ଦିନ ଦିନ ବେଳେ, ବୁଧବାର ଦିନ ରାତିରେ।
2: ବାବୁଲେ ଭାଇ ନମସ୍କାର।
1: ହଁ
2: ହଁ, ଆମ କାର୍ଯ୍ୟକ୍ରମକୁ ଆପଣ ମଙ୍ଗଳବାର ଦିନ 10ଟାରେ ଶୁଣିପାରିବେ, ବୁଧବାର ରାତି 10ଟାରେ ଶୁଣିବେ।
1: ଦଶଟାରେ
2: ଠିକ ଅଛି।
1: ନମସ୍କାର।

0: ପଡିବ କାହିଁକି ନା ଗରମ ଦିନେ ତ ଗରମ ହବ ହିଁ ହବ, ଆଉ ତାକୁ ଧରିକି ଆମକୁ ଚାଲିବାକୁ ପଡିବ। ହଁ, ଆପଣ ଜଲ୍ଦି ଜଲ୍ଦି ରୋଷେଇ କରିଦଉଥିବେ ନା?
1: ସକାଳେ ଟିକେ ଜଲ୍ଦି କରିଦଉଛି।
0: ହଁ, ସକାଳେ ଟିକେ ଜଲ୍ଦି କରିଦଉଥିବେ ଖରାଦିନ ପାଇଁ।

0: ଏଇଠୁ ଶିଖିଲୁ ଆମେ ବହୁତ ଖୁସି ହେଉଛୁ।
1: ଆପଣମାନଙ୍କ ଭଲ ପାଇବା ଆମ ପ୍ରତି ଏମିତି ଥାଉ, ମାନେ ଆକାଶବାଣୀ ପ୍ରତି ଏମିତି ଥାଉ।
2: ଆକାଶବାଣୀ ଶ୍ରୋତା ପରିପୂରକ, ଶ୍ରୋତା ବିନା ଆକାଶବାଣୀ ଅଧୁରା, ଆକାଶବାଣୀ ବିନା ଶ୍ରୋତା ଅଧୁରା। ଆକାଶବାଣୀ ଏତେ ଏତେ ପ୍ରିୟ ହୋଇଛି ସମସ୍ତଙ୍କ, ଆକାଶବାଣୀ ନ ଶୁଣିଲେ ଲୋକ ରହିବ
1: ନାହାନ୍ତି। ଆଉ ଆମେ ବି ଆପଣଙ୍କୁ ମାନେ ଆପଣମାନଙ୍କୁ ଖୁସି କରିବା ପାଇଁ, ମନୋରଞ୍ଜନ କରିବା ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ସବୁ ସୃଷ୍ଟି କରୁଛୁ, ମାନେ ତିଆରି କରୁଛୁ।
2: ସବୁ କାର୍ଯ୍ୟକ୍ରମ ଭଲ ହେଉଛି।
0: ଟେକ୍ନୋଲୋଜି ଦୁନିଆରେ ଆପଣ ଯୋଉ କହିଲେ, ଏବେ ବର୍ତ୍ତମାନ ଆମର ଚାଲିଛି ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ, ସେହିଥିରେ ବି 90 ବର୍ଷ ପରେ ବି ଆଜି ରେଡିଓକୁ ଭଲ ପାଉଛନ୍ତି, କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେଇଟା ହଉଛି ଆମ ପାଇଁ ଗର୍ବର ବିଷୟ।
2: କାଲି ମହିଳା ମୋର ଥିଲା,
0: ଭଲ ଲାଗିଲା ଆପଣଙ୍କୁ?
1: ମାନେ ଆପଣ ରୋଷେଇ କରିବା ସାଙ୍ଗେ ସାଙ୍ଗେ ରେଡିଓ ଶୁଣନ୍ତି ନା? ଠିକ ଅଛି, ତାହେଲେ ଆପଣ ଏମିତି ରେଡିଓକୁ ଭଲ ପାଉଥାନ୍ତୁ, ଆଉ ଆମେ ଆପଣଙ୍କ ପସନ୍ଦର ଗୀତକୁ ଶୁଣେଇ ଦଉଛୁ।
2: ରହିଲୁ
1: ରହିଲୁ ତାହେଲେ ଆମେ, ନମସ୍କାର।
2: ହଁ ନମସ୍କାର।

0: ସ୍ମିତା ସିନି ଦେଖିଲ ନା ଆମ ସ୍ମିତା ଭଉଣୀ କଣ କହିଲେ, ତାଙ୍କ ଘରେ ଟିଭି ବି ନାହିଁ, ମାନେ ଭାବିପାରୁଛ ତ ଟେକ୍ନୋଲୋଜି ଦୁନିଆରେ ଟିଭି ବି ଦରକାର ପଡ଼ୁନି, ଆମ ରେଡ଼ିଓରେ ଏମିତି ସବୁ କାର୍ଯ୍ୟକ୍ରମ ଆସୁଛି ଯେଉଁଥିରେ ସିଏ ଶିକ୍ଷା ଲାଭ କରୁଛନ୍ତି, ଆନନ୍ଦ ବି ନେଉଛନ୍ତି, ଆଉ କିଛି ଜାଣି ବି ପାରୁଛନ୍ତି, ନା କଣ କହୁଛ?
1: ହଁ, ରେଡ଼ିଓ ପୁରା ତାଙ୍କ ସାଥୀ ପାଲଟି ଗଲାଣି ନା,
0: ରେଡ଼ିଓ ସମସ୍ତଙ୍କ ସାଥୀ, ସେ କାହା ପାଇଁ ଭାଇ ତ କାହା ପାଇଁ ଭଉଣୀ, କାହା ପାଇଁ ବନ୍ଧୁ ତ କାହା ପାଇଁ ବାନ୍ଧବୀ, ଆମ ଆକାଶବାଣୀ ସବୁ ସ୍ଥାନରେ ସବୁ ଜାଗାରେ ସବୁଠି ସମସ୍ତଙ୍କ ପାଇଁ,
1: ଆକାଶବାଣୀ ସବୁବେଳେ ସମସ୍ତଙ୍କ ସାଥିରେ। ଆମେ ଯେମିତି ଜାଣୁଛେ ଯେ ଅପା ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଯେ ଅଛି, ଆମ ଶ୍ରୋତା ବନ୍ଧୁମାନେ ବି କିଛି କମ୍ ନୁହନ୍ତି ନା, ସେମାନେ ବି 90 ବର୍ଷ ପୂର୍ତ୍ତିକୁ ୱିଶ୍ କରୁଛନ୍ତି ଆକାଶବାଣୀକୁ ନା।
0: ସେମାନେ ପରେ ଆମର ଯେମିତି ବି ତମେ କହିଲ ଯେ ପ୍ରକୃତ ବନ୍ଧୁ, ଶ୍ରୋତାଙ୍କ ବିନା ଆକାଶବାଣୀ ନାହିଁ, ଆକାଶବାଣୀ ବିନା ଶ୍ରୋତା ନାହାନ୍ତି,
1: ଆଉ ଆକାଶବାଣୀ ସବୁବେଳେ ଶ୍ରୋତାମାନଙ୍କ ସେବାରେ, ଏମିତି ଆକାଶବାଣୀ ସମସ୍ତଙ୍କ ସେବା କରୁଥାଉ, ଆଉ ପରବର୍ତ୍ତୀ କଳି ଦେଖିନବା।
0: ହଁ ଚାଲ, କିଛି କଥା କିଛି ଗୀତ କାର୍ଯ୍ୟକ୍ରମ। ନମସ୍କାର।
2: ନମସ୍କାର ମ୍ୟାଡମ,
0: କିଏ କହୁଥିଲେ?
2: ମୁଁ ଧୀରେ କହୁଥିଲି ମ୍ୟାଡମ, ଭଲ ଅଛନ୍ତି?
0: ବହୁତ ବଢିଆ ଅଛୁ, କୋଉଠୁ କହୁଥିଲେ କହିଲେ?
2: ବରହମପୁର।
0: ବରହମପୁର କୋଉଠୁ?

0: କଣ କରନ୍ତି ଆପଣ?
1: ରେଡିମେଡ୍ ଦୋକାନରେ କାମ କରୁଛି।
0: ଆପଣ ଦିନ ସାରା ବସନ୍ତି?
1: ଦଶରୁ ଛାଡ
0: ଜିନିଷ ପତ୍ର ସବୁ କିଣି ଦିଅନ୍ତି ନା ଆପଣ ନିଜେ ହିଁ ଯାଇକି ଆଣନ୍ତି ଆଉ ନିଜେ ଦୋକାନ?
1: ନାଇଁ ନାଇଁ, ଆମର ମାଲିକ ଆଣନ୍ତି ଆଉ।
0: ଆପଣମାନେ ସବୁ ଦିନସାରା ବସିକି ତାକୁ ବିଜନେସ୍ କରନ୍ତି ନାଇଁ କି? ଏଇ ଯୋଉ ଏତେ ସମୟ ଆପଣ ଦୋକାନ ରହୁଛନ୍ତି, ଦୋକାନରେ ଆମ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା ଘରକୁ ଗଲା ପରେ ଯାହା ଯେତିକି ସମୟ ରହୁଛି ସେତିକିରେ ଶୁଣୁଛନ୍ତି?
1: ଆମର ଦୋକାନରେ ଯୋଉ ଥିଲା ଆଇଟମ୍ ଥିଲା ସେଟା ଖରାପ ହେଇଯାଇଛି। ଆଉ ବେଳେବେଳେ ମୁଁ ହଁ
0: ସେଇଟା ସମସ୍ତଙ୍କ ପାଇଁ ସୁବିଧା ହେଇଛି ଯେ ମୋବାଇଲରେ ରେଡ଼ିଓ ଶୁଣିପାରିବେ ନାଇଁ କି? ଆପଣ ଯେତେବେଳେ ରେଡ଼ିଓ ଶୁଣୁଛନ୍ତି କାମରେ କିଛି ଅସୁବିଧା ହୁଏନି ନାଇଁ? ନାଇଁ
1: ନାଇଁ, ଆଉ ଇଏ ଦେଖିଲେ ଭିଡିଓ ଦେଖିଲେ ଅସୁବିଧା
0: ହୁଏ, ସେଇଟା ତ ବଢିଆ କଥା। ରେଡିଓର ଗୋଟେ ପ୍ଲସ୍ ପଏଣ୍ଟ ହେଇକି।
1: ହଁ
2: ଧୀରଜ ଭଉଣୀ ନମସ୍କାର।
1: ହଁ ନମସ୍କାର ମ୍ୟାଡମ,
2: ଏବେ ଆମେ ଆପଣଙ୍କୁ କଣ ଶୁଣେଇବୁ ଗୀତ କୁହନ୍ତୁ।
1: ମୋର ନାଚି ନାଚି ଯାଏ ମନ, ମୋର ନାଚି ନାଚି ଯାଏ ମନ, କରୁଣ ଆସିଲା ଚୁପି ଚୁପି ମୋ ମନ କଥା ସେ ତୋ କାନେ

0: ଚାଲିଛି ତ
1: ସେଇ କଥା ଆପଣ ମଟର ବନ୍ଦ ହେଇଛି ନା ହେଇନି ଆହୁରି
0: ନା ନା ଚାଲିଛି ଚାଲିଛି
1: ଚାଲିଛି ଖାଇସାରିଲେଣି
0: ହଁ ଖାଇ ତ ତିନିଟା ବସିଲାଣି
1: କଣ ଗୀତ ଭାବିଛନ୍ତି
0: ଆମର ଇଏ ଲାଲ ପାଣ୍ଡେବୀର ଗୀତ ଜାଣିଛନ୍ତି ନା ଦୁଇଟା ଭଉଣୀ ଦୁଇ ଝିଅ ଭଉଣୀ ଯାହା ଗୀତ ଗାଇଥିଲେ ହରେକୃଷ୍ଣ ହରେକୃଷ୍ଣ ରାଜ ହରେକୃଷ୍ଣ ହରେ କୃଷ୍ଣ ରାମ ବୋଲି ଗୋଟେ ଗୀତ ଗୋଟେ ଅଛି ଲାଲ ପାଣ୍ଡେବୀର
1: ନିଶ୍ଚୟ ନିଶ୍ଚୟ ଆପଣ ଅନୁରୋଧ କରିଛନ୍ତି ମାନେ ଆମେ ନିହାତି ଭାବରେ ଆପଣଙ୍କୁ ଶୁଣେଇବୁ ଲାଲପାନ ବେବିର ହରେ କୃଷ୍ଣ ରହିଲି ଭାଇ ନମସ୍କାର।

0: କିଛି କଥା କିଛି କିଛି ଅଭିଯୋଗ। ନମସ୍କାର
1: ବନ୍ଦନା ମ୍ୟାଡମ ନା?
0: ଆଜି ବନ୍ଦନା ଶୁଣି ନାହାନ୍ତି, ପୁଷ୍ପିତା ମ୍ୟାଡମ ଆଉ ସ୍ମିତାସିନୀ ମ୍ୟାଡମ ଅଛନ୍ତି।
1: ନମସ୍କାର
0: ନମସ୍କାର, କିଏ କହୁଥିଲେ?
1: ମ୍ୟାଡମ ଭଗବାନ ପ୍ରଧାନ ଜିଲ୍ଲା ଗଣ୍ଡା।
0: ଭଗବାନ ଭାଇ ଆମର କେମିତି ଅଛନ୍ତି?
1: ହଁ ମ୍ୟାଡମ ଭଲ ଅଛି। ମ୍ୟାଡମ ଭଲ ଅଛନ୍ତି? ମ୍ୟାଡମ
0: ଆମେ ତ ସମସ୍ତେ ସବୁବେଳେ ବଢିଆ ଅଛୁ। ଆପଣଙ୍କ ବିଷୟରେ କହିଲେ
1: ଯୋଉ ଆରମ୍ଭ ହେଲା କିଛି କିଛି ଗୀତ ଆମର ସଂଗ୍ରାମ ମିଶ୍ର ଆଉ ସୁଧାନାମ ଭାଗ ନେଇଥିଲି, ଏଇ ଦୁଇଟା ମୁଁ ଶୁଣୁଛି ମ୍ୟାଡମ, ବୁଝିଲେ ମ୍ୟାଡମ।
0: ଆପଣଙ୍କୁ ଆଉ କଣ ଚେଞ୍ଜ କଲେ ଭଲ ଲାଗିବ ନା ଆହୁରି ବଢିଆ ଲାଗୁଛି କହିଲେ? ଏତେ ବର୍ଷ ହେଲା
1: ଯୋଉ
0: ବର୍ତ୍ତମାନ ଘଣ୍ଟାଟେ ଶୁଣୁଛନ୍ତି ନା, ଫୋନ କରିବା ସମୟ ସୀମାଟା ଅଧଘଣ୍ଟା।
1: ନମସ୍କାର
0: ନମସ୍କାର ଭଗବାନ ଭାଇ,
1: ଗରମ
0: ହେଉଛି କିନ୍ତୁ ଗରମ ରକ୍ଷା ପାଇବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରାଯାଉଛି, ଆମେ ଭାବୁଛୁ ଆପଣ ବି କରୁଥିବେ। ଆପଣ ବି ଜଳ ପିଅନ୍ତୁ, ସମସ୍ତଙ୍କୁ ବି ଜଳ ଯୋଗାଇ ଦିଅନ୍ତୁ। ଆଉ ଆପଣ ଆଜି କଣ ଗୀତ ଶୁଣିବେ କହିଲେ?
1: ଶୁଣନ୍ତୁ, ମୋର ଗୋଟେ ଗୀତ ଅଛି ମ୍ୟାଡମ, ଉଦୟ ବାନ୍ଧ ଚଳଚ୍ଚିତ୍ର ଉଦୟ ବାନ୍ଧ नदी बहे का आसी तुए का जीबुए का एका लुह पुखी पका जनऊ।

0: ଅପା ଏ ଯୋଉ ଆମ ଶ୍ରୋତା ବନ୍ଧୁମାନେ ଯୋଉ କଲ୍ କରୁଛନ୍ତି, ମାନେ ଯୋଉ କଲ୍ କଥା ହେଉଥିଲେ, ସମସ୍ତଙ୍କ ମନରେ ସେଇ ଗୋଟିଏ ମାନେ କଥା ଚାଲିଛି କଣ ଖରା।
1: ଏଇଟା ସ୍ମିତା ଶୁଣି କିଛି ନୂଆ କଥା ନୁହେଁ। ଯେତେବେଳେ ବର୍ଷା ଜୋର ହୁଏ ସେମାନେ କହନ୍ତି, ଦିଦି ବର୍ଷା ଜୋର ହଉଛି, ଘଡ଼ଘଡ଼ି ଜୋର ହଉଛି, ଆମେ ବାହାରକୁ ବାହାରି ପାରୁନୁ, ଶୀତରେ କହୁଛନ୍ତି ବହୁତ ଶୀତ ହଉଛି, ସକାଳୁ ଉଠିପାରୁନୁ, କାମ କରିବାକୁ ଭଲ ହଉନି। ସେମିତି ଖରାଦିନେ ନିହାତି ଭାବରେ ଖରାଟା ବି ବହୁତ ହଉଛି, ଆମକୁ ଟିକେ ସତର୍କ ରହିବାକୁ ପଡିବ। ଆମେ ସବୁ ଜାଣିଛେ, ଟିକେ ଅବହେଳା କରିଦଉଛେ କାମରେ ନିହାତି ଭାବରେ। ତ ଜାଣିଛେ ବାହାରକୁ ଯଦି କାମ ଆମର ଅତି ଜରୁରୀ ନାହିଁ, ବାହାରକୁ ବିଲକୁଲ ବାହାରିବାନି। ଯଦି ବାହାରିବା,
0: ଯଦି ବାହାରିବା ସାଙ୍ଗରେ ଛତା ଜୋତା, ତା ସାଙ୍ଗକୁ କଳା ଚଷମା, ତା ସାଙ୍ଗକୁ ପାଣି ବୋଟଲ ବି ଧରିବା, ଏମିତି ଗୁଡାଏ ସଚେତନତା ଅଛି, ସେ ସବୁକୁ ଆମେ ମାନିବାକୁ ପଡିବ।
1: ପାଣି ଥିବା ଫଳ ତ ନିହାତି ଖାଇବା,
0: ହଁ ତାକୁ ଛାଡ଼ିଲେ ହବ। ତାହେଲେ ଅପା ଏମିତି କଥା ହେବା, ପରବର୍ତ୍ତୀ କଲ୍ ଟେସି ଉଠେଇବା।
1: କିଛି କଥା କିଛି କିଛି କାର୍ଯ୍ୟକ୍ରମ। ନମସ୍କାର,
2: ହ୍ୟାଲୋ, ଜୟ ଜଗନ୍ନାଥ।
1: କୁହନ୍ତୁ କିଏ କହୁଥିଲେ?
2: ମ୍ୟାଡ଼ାମ ମୁଁ ଆରବନ୍ଦ କଲେଜ ସନ୍ତୋଷ ପ୍ରଧାନ କହୁଛି। ମ୍ୟାଡ଼ାମ ନମସ୍କାର।
1: ନମସ୍କାର,
2: ଭଲ ଅଛନ୍ତି ମ୍ୟାଡ଼ାମ?
1: ବହୁତ ବଢିଆ।
2: କିଏ କିଏ କହୁଛନ୍ତି ଆପଣ?
1: ଯିଏ ପୁଷ୍ପିତା ମ୍ୟାଡ଼ାମ କଥା ହଉଛନ୍ତି, ଆଉ ସ୍ମିତା ସିଂ ମ୍ୟାଡ଼ାମ ଅଛନ୍ତି।
2: ହଁ ମ୍ୟାଡ଼ାମ ଭଲ ଅଛନ୍ତି। ମୁଁ ଆରବନ୍ଦ କଲେଜ ସନ୍ତୋଷ ପ୍ରଧାନ କହୁଛି ତ।
1: ସନ୍ତୋଷ ଭାଇ ଆଜି କଣ ଗୀତ ଶୁଣିବେ କହିଲେ?
2: ଆଜି ଭେରି ଗୁଡ୍ କୋଟାଲ ଫିଲ୍ମ ଗୀତ ଆସିଥିଲା, ସେ ମ୍ୟାଡ଼ାମ ବୋଲି ଅଛନ୍ତି, ଯାଇଛନ୍ତି କଥା
1: ଶୁଣୁଛନ୍ତି କଥା।
0: ସନ୍ତୋଷ ଭାଇ ନମସ୍କାର।
2: ହଁ ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ
0: ଆଉ ମା କେମିତି ଅଛନ୍ତି ଆପଣଙ୍କର?
2: ହଁ ଭଲ ଅଛନ୍ତି। ଆଉ
0: ଆଜି କଣ କରିଛନ୍ତି ଆପଣଙ୍କ ପାଇଁ ରୋଷେଇ କରେ?
2: ଆଜି ତ ମ୍ୟାଡ଼ାମ ପ୍ରଚଣ୍ଡ ତ ଖରା ହଉଛି, ପଖାଳ ଭାତ ତରକାରୀ। ଆଉ
0: ତାଠୁ ମଜା ଆଉ କଣ ଅଛି, ସେଇଟା ବି ମାଙ୍କ ହାତ ରନ୍ଧା କି? ସନ୍ତୋଷ ଭାଇ ଆମ କଥା ରଖିକି ଆପଣ ବହୁତ ଦିନ ପରେ ଫୋନ କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
2: ଗୋଟେ ସାର ଗୋଟେ ସାର ଦିଅନ୍ତୁ।
0: ଠିକ ଅଛି, ଆମେ ଗୀତଟି ଆପଣଙ୍କୁ ଶୁଣେଇ ଦଉଛୁ।
2: କାଲି ନାରାୟଣ ଭାଇ ମ୍ୟାଡ଼ାମ, କାଲି ନାରାୟଣ ଭାଇ ବଢିଆ ଗୀତଟି ଗାଇଲେ, ବଢିଆ ଲାଗିଲା ମ୍ୟାଡ଼ାମ।
0: ନାରାୟଣ ଭାଇ ଆମର ନିୟମିତ ଶ୍ରୋତା ରାତି 10ଟାରେ ନା? ନାରାୟଣ ଭାଇ ଆମର ନିୟମିତ ଶ୍ରୋତ

0: ଆପଣ ଶୁଣିବେ ପ୍ରତି ମଙ୍ଗଳବାର ଦିନ ଦଶଟାରେ,
1: ଆଉ ଏହାର ପୁନଃ ପ୍ରସାରଣ ଶୁଣିପାରିବେ ପ୍ରତି ବୁଧବାର ରାତି ଦଶଟାରେ।
0: ତାହେଲେ ସମୟ କହିଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ତାହେଲେ ଯିବା,
0: ଚାଲ।
2: ଆଚ୍ଛା।

ପୁରୁଷ ସମୟ ଷ୍ଟୁଡିଓ ଘଡ଼ି 11:10। ଆଜିର ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି, ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିପାରିବେ ସକାଳ 6:40। ହେ ନମସ୍ୟ କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 8:30। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ସକାଳ 8:45। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00, ଦିନ 12:00 ଏବଂ ପୁଣି ଥରେ ରାତି 9:00। ବିଷୟଭିତ୍ତିକ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିପାରିବେ ସକାଳ 10:00। ଲୋକଗୀତର କାର୍ଯ୍ୟକ୍ରମ ଦିନ 11:00। ମହିଳାମଲ କାର୍ଯ୍ୟକ୍ରମ ଶୁଣିବେ ଦିନ 12:00। ଆମର ସାନ୍ଧ୍ୟ ପ୍ରସାରଣରେ ଶୁଣିବେ ପ୍ରଥମେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ସନ୍ଧ୍ୟା 5:00। ନାଟ୍ୟଧାରା ଶୁଣିପାରିବେ ସନ୍ଧ୍ୟା 5:30। ଭକ୍ତି ଧାରାବାହିକ ଶ୍ରୀ ରାମଚରିତ ମାନସ ଶୁଣିବେ ସନ୍ଧ୍ୟା 6:15। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ଜିଲ୍ଲା ହଲଚଲ ରାତି 7:25। କିଷାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ଭାଇ ରାତି 7:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8:00 ଏବଂ ପୁଣି ଥରେ ରାତି 10:30। ଓଡ଼ିଆ ଚଳଚ୍ଚିତ୍ରର ଗୀତ ରାତି 8:15। କେତୋଟି ଆଲବମ୍ ଗୀତ ରାତି 8:30 ଏବଂ ଗୀତ ଗଜବ ଶୁଣିବେ ରାତି 10:00। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜିର ଅଧିବେଶନକୁ ଏଇଠି ରଖୁଛୁ, ଆପଣମାନଙ୍କୁ ପୁଣିଥରେ ସ୍ୱାଗତ କରିବୁ ଆସନ୍ତାକାଲି ଆମର ପ୍ରାତଃ ଅଧିବେଶନ ସକାଳ 5:55। ଏଥର ଆମକୁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।